ଗୀତ ରଚନା କରିଥିଲେ ତପନ ପଟ୍ଟନାୟକ, ଗାଇଥିଲେ ଶିଳ୍ପୀ ସବିତା ହୋତା। ଏଥର ଶିଳ୍ପୀ ବାଳକୃଷ୍ଣ ଦାସ, ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂହ।

0: ଏଇଠି ଶେଷ ହେଲା ଆରାଧନା ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, ବିପର୍ଯ୍ୟୟମୁଖୀ ଗ୍ରାମ୍ୟ ପରିବେଶ। ଆଲୋଚକ ମହମ୍ମଦ ରଫ।
1: ଏକଦା ପ୍ରଦୂଷଣ ମୁକ୍ତ ବୋଲି ବିବେଚିତ ଆମ ଗ୍ରାମଗୁଡ଼ିକର ପରିବେଶ ବିଭିନ୍ନ ଭାବରେ କ୍ରମଶଃ ବିପର୍ଯ୍ୟୟମୁଖୀ ହେବାକୁ ଲାଗିଛି। ଅନୁଧ୍ୟାନରୁ ଜଣାପଡ଼େ ଯେ ଆମ କୃଷି ପ୍ରଧାନ ଅର୍ଥନୀତିରେ କୃଷି ଓ କୃଷକର ଉନ୍ନତି କଳ୍ପେ ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ, ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ପ୍ରୟୋଗ ଦ୍ୱାରା ଉଭୟ ଭୂଗର୍ଭସ୍ଥ ଓ ଭୂପୃଷ୍ଠର ଜଳ ପ୍ରଦୂଷିତ ହୁଏ। କୃଷି କ୍ଷେତ୍ରରୁ ନିଷ୍କାସିତ ପାଣି ପ୍ରବାହିତ ହୋଇ ମିଶୁଥିବା ପୋଖରୀ, ନଈନାଳ ଓ ବିଭିନ୍ନ ଜଳସ୍ରୋତଗୁଡ଼ିକର ସମଗ୍ର ଜଳରାଶିକୁ ପ୍ରଦୂଷିତ କରିବା ସାଙ୍ଗକୁ ଏପରି ପ୍ରଦୂଷିତ ଜଳରେ ବଢ଼ୁଥିବା ମାଛ, ଚିଙ୍ଗୁଡ଼ି, କୁମ୍ଭୀର, କଇଁଛ, କଙ୍କଡ଼ା ଓ ଗେଣ୍ଡା ପ୍ରଭୃତି ଜଳଜୀବଗୁଡ଼ିକର ଜୀବନ ବିପନ୍ନ ହୁଏ। ତଥା ସେହି କଙ୍କଡ଼ା, ମାଛ, କଇଁଛ ଓ ଚିଙ୍ଗୁଡ଼ି ଆଦିକୁ ଖାଉଥିବା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ରୋଗାକ୍ରାନ୍ତ ହୁଅନ୍ତି। ପୁନଶ୍ଚ ଏହି ବିଷାକ୍ତ ପାଣିକୁ ବ୍ୟବହାର କରୁଥିବା ଲୋକମାନଙ୍କ ଠାରେ ବିଭିନ୍ନ ମାରାତ୍ମକ ରୋଗର ଉପସର୍ଗ ଦେଖିବାକୁ ମିଳେ। ମାତ୍ରାଧିକ ସାର ଓ ପୋକମରା ଔଷଧର ପ୍ରୟୋଗରେ ଉତ୍ପାଦିତ ଫସଲକୁ ଆହରଣ କରାଯିବା ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ଏହାର ଦୂରଗାମୀ କୁପ୍ରଭାବ ପଡ଼ିବା ବ୍ୟତୀତ କୃଷି କ୍ଷେତ୍ରରେ ରହୁଥିବା ସରୀସୃପ ଓ ବିଶେଷତଃ ମୃତ୍ତିକାର ଉର୍ବରତା ପାଇଁ ଆବଶ୍ୟକ ଜିଆ ଭଳି ଜୀବ ଲୋପ ପାଇବାରେ ଲାଗିଛନ୍ତି। ଗାଁ ଗଣ୍ଡାର ଜଳାଶୟଗୁଡ଼ିକରେ ମାଛ ଚାଷ କରାଯାଇ ସେଥିରେ କେତେକ ଦ୍ରବ୍ୟ ପକାଯିବା ଫଳରେ ସେପରି ପାଣି ଆଉ ମଣିଷ ବ୍ୟବହାର ଉପଯୋଗୀ ହୋଇ ରହେ ନାହିଁ। ଏତଦ୍ବ୍ୟତୀତ ବର୍ଷସାରା ଲାଗି ରହିଥିବା ବିଭିନ୍ନ ପୂଜା ପାର୍ବଣ, ବ୍ରତ ଉପବାସରେ ବ୍ୟବହୃତ ଫୁଲ ପତ୍ର ତଥା ନାନା ରାସାୟନିକ ରଙ୍ଗ ବ୍ୟବହୃତ ମାଟି ମୂର୍ତ୍ତି ଓ ସେଥିରେ ଲାଗିଥିବା କନା ଓ କାଠଖଣ୍ଡମାନ ଜଳାଶୟଗୁଡ଼ିକରେ ବିସର୍ଜନ କରାଯିବା ଦ୍ୱାରା ତାହାର ପାଣି ବ୍ୟବହାର ନିମନ୍ତେ ଅନୁପଯୁକ୍ତ ହୋଇପଡ଼େ। ସେହିପରି ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଗାଁ ଗଣ୍ଡାର ଲୋକମାନେ ଜଳାଶୟର ଶୁଷ୍କ ଭାଗ ଓ ହିଡ଼ ଆଦିରେ ମଳତ୍ୟାଗ କରିବା, ଲୁଗାପଟା ତଥା ବାସନକୁସନ ସଫା କରିବା, ଶୌଚାଦି କର୍ମ କରିବା ଓ ଗାଈଗୋରୁ ପୋଢ଼ ମଇଁଷିମାନଙ୍କୁ ସ୍ନାନ କରାଇବା ଦ୍ୱାରା ପାଣିତକ ବିଶେଷ ଭାବେ ଦୂଷିତ ହୋଇ ବିଭିନ୍ନ ସଂକ୍ରାମକ ରୋଗର କାରଣ ହୁଏ। ଗ୍ରାମଗୁଡ଼ିକର ନାଳ ନର୍ଦ୍ଦମାର ପାଣି ବିଭିନ୍ନ ଜଳସ୍ରୋତଗୁଡ଼ିକରେ ମିଶି ଜଳ ପ୍ରଦୂଷଣର ମାତ୍ରାକୁ ବହୁଗୁଣିତ କରିଥାଏ। ଗ୍ରାମମାନଙ୍କରେ କ୍ରମବର୍ଦ୍ଧିଷ୍ଟୁ ଜନସଂଖ୍ୟା ପାଇଁ ନୂଆ ନୂଆ ଘର ତିଆରିର ଆବଶ୍ୟକତା ଦେଖାଦେବା ସାଙ୍ଗକୁ ନିକଟବର୍ତ୍ତୀ ସହର ଓ ଗଢ଼ି ଉଠୁଥିବା ଶିଳ୍ପାଞ୍ଚଳଗୁଡ଼ିକ ପାଇଁ କୋଠାବାଡ଼ି, ରୋଡ୍ ରାସ୍ତା ପ୍ରଭୃତିର ନିର୍ମାଣ ନିମନ୍ତେ ଇଟା, ଗେଟି ଓ ଚିପ୍ସ ଆଦିର ଚାହିଦାକୁ ଗ୍ରାମାଞ୍ଚଳର କେତେକ ସ୍ଥାନ ବିଶେଷରେ ଇଟାଭାଟି, ପଥରକୁଆରୀ ଓ ମରମକୁଆରୀମାନ କରି ତାହା ମେଣ୍ଟା ଯାଇଥାଏ, ଯଦ୍ୱାରା ମୃତ୍ତିକା କ୍ଷୟ ହେବା ଗୋଟିଏ ଦିଗ ହୋଇଥିବା ବେଳେ ଅନ୍ୟଟି ଇଟା ଦହନ ଯୋଗୁଁ ବାୟୁମଣ୍ଡଳ ଉତ୍ତପ୍ତ ହେବା ସାଙ୍ଗକୁ ପ୍ରଦୂଷିତ ହୋଇଥାଏ। ପୁନଶ୍ଚ ପଥରକୁଆରୀଗୁଡ଼ିକରେ ଶକ୍ତିଶାଳୀ ବିସ୍ଫୋରଣ କରାଯିବା ଫଳରେ ଭୂକମ୍ପନ ଓ ଶବ୍ଦ ପ୍ରଦୂଷଣ ହୁଏ। କ୍ରସର ମେସିନ୍ଗୁଡ଼ିକ ଚାଲୁଥିବା ସ୍ଥାନମାନଙ୍କର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ତଥା ବାୟୁମଣ୍ଡଳରେ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ପଥର ଗୁଣ୍ଡମାନ ମିଶି ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ପଥରକୁଆରୀ ଠାରୁ କ୍ରସର ମେସିନ୍ ଯାଏ ଏବଂ ଇଟାଭାଟିକୁ ମାଲ ପରିବହନ ନିମନ୍ତେ ଯାତାୟତ କରୁଥିବା ଯାନବାହନ ଯୋଗୁଁ ପବନରେ ଅଧିକ ମାତ୍ରାରେ ଧୂଳି ଓ ଧୂଆଁ ମିଶି ପ୍ରଦୂଷଣ ସୃଷ୍ଟି କରେ। ଗାଁ ଗଣ୍ଡାର ଲୋକମାନେ ସେମାନଙ୍କର ଜାଳେଣୀ, କୃଷି ଉପକରଣ ତଥା କେତେକ ଘର ସାମଗ୍ରୀ ଓ ଗୃହ ତିଆରି ନିମନ୍ତେ ଜଙ୍ଗଲ ଉପରେ ନିର୍ଭରଶୀଳ। ଦିନକୁ ଦିନ ବର୍ଦ୍ଧିତ ଜନସଂଖ୍ୟାର ଏହିସବୁ ଚାହିଦାକୁ ପୂରଣ କରିବା ପାଇଁ ବଣ ଜଙ୍ଗଲରୁ ଗଛ ବାଉଁଶ ପ୍ରଭୃତି ବ୍ୟାପକ ଭାବେ କଟାଯିବା ଫଳରେ ବୃକ୍ଷ ସଂଖ୍ୟା କମିବା ଓ ଜଙ୍ଗଲ କ୍ଷୟ ହୋଇ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଥିବା ଅନୁଭୂତ ହେଉଛି। ଏଥିଯୋଗୁଁ ଜଙ୍ଗଲ ମଧ୍ୟରେ ରହୁଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁମାନେ ଖାଦ୍ୟ ଭାବରେ ତଥା ନିରାଶ୍ରୟ ହୋଇ କ୍ରମଶଃ ବିଲୁପ୍ତ ହେବାକୁ ବସିଲେଣି। ଗ୍ରାମରେ ଥିବା ଘରଗୁଡ଼ିକରୁ ଦୈନନ୍ଦିନ ପରିବା ଚୋପା, ପଚାସଢ଼ା ପରିବା, ବଳକା ଖାଦ୍ୟଦ୍ରବ୍ୟ, ବ୍ୟବହୃତ ପ୍ଲାଷ୍ଟିକ୍ ପଲିଥିନ୍ ଓ ପଶୁ ଗୁହାଳରୁ ମୂତ୍ର ଓ ଗୋବର, ମୃତ ପଶୁପକ୍ଷୀର ଶରୀରର ଅଂଶବିଶେଷ ଏବଂ କୃଷି ବର୍ଜ୍ୟବସ୍ତୁ ସବୁ ଏଣେତେଣେ ଫୋପାଡ଼ା ଯିବା ଦ୍ୱାରା ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ସଙ୍ଗେ ସଙ୍ଗେ ମୂଷା, ମଶା ଓ ମାଛିର ପ୍ରାଦୁର୍ଭାବ

ବ୍ରହ୍ମ ନିତ୍ୟମୁକ୍ତ ଏବଂ ମାୟାତୀତ, ତଥାପି ସେ ମାୟା ସହିତ କ୍ରୀଡ଼ା କରନ୍ତି। ଜୀବଙ୍କର ସୂକ୍ଷ୍ମ ଶରୀର ଓ ସୁପ୍ତ କର୍ମ ସଂସ୍କାର ଜାଗ୍ରତ ହୁଏ। ଅସଂଖ୍ୟ ଜୀବ ତାଙ୍କଠାରୁ ଜାତ ଓ ତାଙ୍କ ଦ୍ୱାରା ଶାସିତ। ସବୁ ଜୀବଙ୍କ ମଧ୍ୟରେ ବ୍ରହ୍ମ ସମାନ ଭାବରେ ବିରାଜିତ। ଜୀବ ମାୟାବଶତଃ ଅବିଦ୍ୟାକୁ ଆଲିଙ୍ଗନ କରି ଇନ୍ଦ୍ରିୟାଦି ଗୁଣଜାତ ପଦାର୍ଥରେ ଆତ୍ମାଭିମାନ କରିବସେ ଏବଂ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଥାଏ। ମାୟାକୁ ଅତିକ୍ରମ କଲେ ଜୀବ ବ୍ରହ୍ମସ୍ୱରୂପରେ ଅଧିଷ୍ଠିତ ହୁଏ।

ଏଇଠି ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 446 ଆକାଶବାଣୀ ବଲାଙ୍ଗୀର। ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଶ୍ୱ ଆର୍ଥିକ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ସମସ୍ୟା ଆଉ ଅନ୍ତର୍ଜାତୀୟ ସଂଘର୍ଷ ଲାଗି ଦେଖାଦେଇଥିବା ସ୍ଥିତିର ମୁକାବିଲା କରବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସାମୁହିକ ଚେଷ୍ଟା ଲାଗି ଆହ୍ୱାନ ଦେଇଛନ୍। ଗଲାକାଲି ହାଇଦ୍ରାବାଦଠାରେ ଗୋଟିଏ କାର୍ଯ୍ୟକ୍ରମଟି ସମ୍ବୋଧନ କରିକି ଶ୍ରୀ ମୋଦି ପେଟ୍ରୋଲ ଡିଜେଲର ବ୍ୟବହାର କମାବାର ସହିତ ସାର୍ବଜନୀନ ପରିବହନ, କାର୍ ପୁଲିଂ ଆଉ ବୈଦ୍ୟୁତିକ ଗାଡ଼ି ବ୍ୟବହାର ବଢ଼ାବାର୍କେ ପରାମର୍ଶ ଦେଇଛନ୍। ଇତାର ସହିତ ବିଦେଶୀ ମୁଦ୍ରା ସଂରକ୍ଷଣ, ସ୍ୱଦେଶୀ ଦରବକେ ପ୍ରାଥମିକତା, ଚାଷ କ୍ଷେତ୍ରଟି ରାସାୟନିକ ସାରର ବ୍ୟବହାରକେ କମାବାର, ଦରକାର ନାଇଥିଲେ ସୁନା ନାଇଁ ଘିନ୍ବାର ଆଉ ବିଦେଶ ଯାତ୍ରା ନାଇଁ କରବାର୍କେ ଲୋକଙ୍କୁ ପରାମର୍ଶ ଦେଇଛନ୍। କୋଭିଡ୍ ସମୟ ବାଗିର ଘରୁ କାମ ଆଉ ଅନ୍ଲାଇନ୍ ବୈଠକ ବ୍ୟବସ୍ଥାକେ ଫେର୍ଘାଏ ମୂଲ କରବାର୍କେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ଗୁଜରାତର ସୋମନାଥ ମନ୍ଦିରନ ଉସତ ଉଷ୍ଣାକିଥି ସୋମନାଥ ଅମୃତ ପର୍ବ 2026 ମୂଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଆଜି ସେଠାରେ ଧ୍ୱଜପୂଜା ଆଉ ମହାପୂଜା କରାଯିବା। 1026 ମସିହାଥି ସୋମନାଥ ମନ୍ଦିର ଉପରେ ପହିଲା ଥର ଲାଗି ଆକ୍ରମଣ କରାଯାଇଥିଲା। ଏ ବଛ ତାହାକେ ହଜାରେ ବର୍ଷ ପୁରିଛି। 1991 ମସିହାଥି ସୋମନାଥ ମନ୍ଦିର ଫେର୍ଘାଏ ଖୋଲାଯାଇଥିଲା। ଚଳିତ ବଛର ତାର 75 ନମ୍ବର ବାର୍ଷିକୀ ପାଳନ କରାଯାଉଛି। ଦେଶର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେ ସମୟଥି ଇତାକି ଦେଶ ଉଦ୍ଦେଶ୍ୟଥି ଉତ୍ସର୍ଗ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ଆଇନ ଶୃଙ୍ଖଳା ଆଉ ଅପରାଧ ନିୟନ୍ତ୍ରଣକେ ଆହୁରି ବରକସ କରବାର ଲାଗି ଗଲାକାଲି ଭୁବନେଶ୍ୱର ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ଏ ଅବସରରେ ରାଜ୍ୟର ସବୁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅପରାଧ ବିରୋଧୀ ଖାସ୍ ପଦକ୍ଷେପ ନେବାର ସହିତ ଲୋକଙ୍କ ସାଙ୍ଗେ ପୁଲିସ୍ର ଆସ୍ଥାକେ ମଜବୁତ କରବାର୍କେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ଜରୁରୀକାଳୀନ ସହାୟତା ଯାନ ଇଆର୍ଭିଥି କାମ କରୁଥିବା ସବୁ କର୍ମଚାରୀମାନଙ୍କୁ ବୃତ୍ତିଗତ ଆଉ ବ୍ୟବହାରିକ ତାଲିମ ଦେବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ସବୁଦିନ ସକାଳ 9 ବଜେ ଆଗନୁ ରାଜ୍ୟର ସବୁ ଥାନାନ ନିୟମିତ ଭାବେ ବ୍ରିଫିଂ ପରେଡ୍ କରବାର୍କେ ବିଲ୍ ନିର୍ଦ୍ଦେଶ ଦେଇଛନ୍। ଏବେ 15 ଦିନ ଭିତରେ ପୁଲିସ୍ର ସକାରାତ୍ମକ କାମ ଆଉ ଜନସେବାମୂଳକ ଭୂମିକା ବାବଦେ ଲୋକେ ଅବଗତ ହେବେ ବୋଲି ଶ୍ରୀ ଖୁରାନିଆ ଏ ଅବସରରେ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରନ ଥିବା ରତ୍ନ ଅଳଙ୍କାରମାନଙ୍କର ଗଣତି ମଣତି କାମ ଆଇଷ୍ଠାନୁ ମୂଲ ହେବା। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରଥି ମଧ୍ୟାହ୍ନ ଧୂପ ଉତ୍ରୁ ଭିତର ରତ୍ନଭଣ୍ଡାର ରତ୍ନ ଗଣତି କାମ କରାଯିବା। 2 ଦିନ ଧରିକରି ଏ ଗଣତି କାମ କରାଯିବା। ଅକ୍ଷୟ ତୃତୀୟା ଦିନ ମହାପ୍ରଭୁମାନଙ୍କର ବାହାର ଚନ୍ଦନ ଯାତ୍ରା ଲାଗି ଏ କାମ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଗଲାକାଲି ମହାପ୍ରଭୁମାନଙ୍କ

ବାହାର ଚନ୍ଦନ ଯାତ୍ରା ଶେଷ ହେଇଥିବାର ବେଳେ ଆଇଷ୍ଠାନୁ ମନ୍ଦିର ଭିତରେ ଭିତର ଚନ୍ଦନ ଯାତ୍ରା ମୂଲ ହେବା। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ବଜେ ହେବାର୍କେ ଥିବା ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମିନତୀ ପାଣିଗ୍ରାହୀ, ଲିପିକା ବିଭା, ଶତ୍ରୁଘ୍ନ ଲୁହା ଆଉ ଗଗନ ବାଗ ପ୍ରମୁଖ ଲୋକସଙ୍ଗୀତ ପରିବେଷଣ କରିବେ। ଇତର ସହିତ ଦୀପାଲୀ ଚୌଧୁରୀ ଆଉ ତାଙ୍କର ସାଥୀମାନେ ସମ୍ବଲପୁରୀ ନାଚ ଆଉ ବୁଦ୍ଧଦେବ ବୁଦୁଲା ଆଉ ତାଙ୍କର ଦଲ କିଷାନ ଆଦିବାସୀ ନାଚ ପ୍ରସ୍ତୁତ କରିବେ। ବରଗଡ଼ ଜିଲ୍ଲାନ ଆଇଷ୍ଠାନୁ ଡାଲୁଆ ଧାନ ଘିନା ମୂଲ ହେବା। ଏଥିଲାଗି ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାର ବରଗଡ଼, ଅତାବିରା ଆଉ ପଦମପୁର ନିୟନ୍ତ୍ରିତ ବଜାର କମିଟି ଆର୍ଏମ୍ସି ଅଧୀନ ଥିବା 183 ମଣ୍ଡି ଜରିଏ ଧାନ ଘିନାଯିବା। ଇଥର ଧାନ ବିକିବାର ଲାଗି ଜିଲ୍ଲାନ ମୋଟ 1,05,494 ଜଣ ଚାଷୀ ପଞ୍ଜୀକରଣ କରିଛନ୍। ଗଲା ମାସ 24 ହୋଇଥିବା ଧାନ ଘିନା କମିଟି ବୈଠକ ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସନ୍ନ ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ଆଉ ୟୁନିସେଫ୍ର ମିଳିତ ସହଯୋଗଥି ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀମାନଙ୍କ ଲାଗି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ପୁଲିସ୍ ଆଉ ସାଧାରଣ ଲୋକଙ୍କ ଭିତରେ ଭଲ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିଖିବାର ଜିନିଷ, ସାଇବର ଅପରାଧ ସହିତ ସମାଜର ଦେଖାଦେଉଥିବା ଭିନ୍ ଭିନ୍ ସମସ୍ୟାମାନଙ୍କର ଆପୋଷ ସମାଧାନ ଦିଗେ ପୁଲିସ୍ର ସହଯୋଗ ବାବଦେ ଆଲୋଚନା କରାଯାଇଥିଲା। ଆଜି ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। 1998 ମେ ମାସର ଆଜି ଦିନେ ସେବେଳର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱଥି ଭାରତ ତରଫରୁ ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଥିଲା। ହେଥିଲାଗି ଭାରତର ଏହି ସାହସକେ ବିଶ୍ୱ ଦରବାରରେ ପହଞ୍ଚାଇବା ଲାଗି ଫି ବଚନ ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନେ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଓ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଆଉ ଜାତୀୟ ପ୍ରଯୁକ୍ତି ପୁରସ୍କାର ଦିଆଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ହୋଇଥିବା ଘୂର୍ଣ୍ଣିବଲୟ ଲଘୁଚାପଥି ବଦଳିବା। ଏତାର ପ୍ରଭାବଥି ରାଜ୍ୟ ବର୍ଷାର ପରିମାଣ ବଢ଼ିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଉଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଗଡ଼ଗଡ଼ି ସହିତ ବର୍ଷା ହେବା ବୋଲି 15 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: एएम आकाशवाणी सम्प्रति वार्ताः श्रूयन्ताम् प्रवाचकः डॉक्टर गणेश हेगडे।

ଏକଦଶମୀ ନଅ ମେଗା ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଆଜି ଆମ କେନ୍ଦ୍ରରୁ କେତେବେଳେ କ'ଣ ପ୍ରଚାର କରାଯିବ ସେ ସମ୍ପର୍କରେ ସୂଚାଇ ଦେଉଛୁ ଏହି କାର୍ଯ୍ୟକ୍ରମର ସୂଚନାରେ। ଆଜି ସକାଳ 7:10 ଶୁଣିବେ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଓଡ଼ିଆ ଭକ୍ତି ଗୀତ ସକାଳ 7:25, ସକାଳ 7:35 କାର୍ଯ୍ୟକ୍ରମ ଚାଷର ହାଲ, ସକାଳ 7:40 ଶୁଣିବେ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 283 ଭାଗ। ପାରମ୍ପରିକ ଗୀତ ଓଡ଼ିଶୀ ପ୍ରଚାର କରାଯିବ ସକାଳ 7:50, ସକାଳ 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ 8:45 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ। ସକାଳ 9:10, 10:05, 11:12:30 50 2:45 ଅପରାହ୍ନ 5 ଏବଂ ପୁଣିଥରେ ରାତି 9:15 10 ଯାଏ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ପୂର୍ବାହ୍ନ 11:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆଜି 11:10 ଶୁଣିବେ ସୋମନାଥ ଅମୃତ ପର୍ବ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସମ୍ବୋଧନ ଆକାଶବାଣୀ ଦିଲ୍ଲୀରୁ। 12:00 କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଏଥିରେ ଶୁଣିବେ ଡକ୍ଟର ମଞ୍ଜୁବାଳା ପଣ୍ଡାଙ୍କ ସହ ଆଲୋଚନା, ବିଷୟ ରହିଛି ଅଂଶୁଘାତର କାରଣ ଓ ନିରାକରଣ। ଅପରାହ୍ନ 5 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରାଯିବ। 5:30 କାର୍ଯ୍ୟକ୍ରମ ଯୁବବାଣୀ, ବିଷୟ ରହିଛି ଡିଜିଟାଲ ଯୁଗରେ ମାନସିକ ସ୍ୱାସ୍ଥ୍ୟ। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତି ଗୀତ, 6:30 ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲାର ହାଲଚାଲ, ରାତି 7:30 ଶୁଣିବେ କାର୍ଯ୍ୟକ୍ରମ ଖେତ ଖଲା, ରାତି 8:00 ରହିଛି ଓଡ଼ିଆ ସୁଗମ ସଙ୍ଗୀତ, 8:15 ପ୍ରଚାର କରାଯିବ ତୁଳସୀ ରାମାୟଣର ପରବର୍ତ୍ତୀ ଭାଗ, ରାତି 8:25 ଶୁଣିବେ ହିନ୍ଦୀ ଭକ୍ତି ଗୀତ, ରାତି 8:30 ଏବଂ ରାତି 10:00 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ, ଏବଂ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଭାଓଲିନ୍ ବାଦନ, ଶିଳ୍ପୀ MS ଗୋପାଳକୃଷ୍ଣନ। ଇଏ ଥିଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ଏହା ପରର କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହେ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚା। ଏସେ ତମାମ ପ୍ରୟାସୋ କେ କାରଣ ଭାରତ ଇସ ବହୁତ ବଡ଼େ ବୈଶ୍ୱିକ ଉର୍ଜା ସଂକଟ କା ସାମନା କର ରହା। ଜୋ ଏନର୍ଜି ପ୍ରୋଡକ୍ଟ ହମ ବିଦେଶୋ ସେ ମଙ୍ଗାତେ ହେ, ହମେ ପ୍ରୟାସ କରନା ହେ କି ଜିତନି ଜରୁରତ ହେ ଉତନା ହି ଉପଯୋଗ କରେ। ଇସସେ ବିଦେଶୀ ମୁଦ୍ରା କି ଭି ବଚତ ହୋଗୀ ଔର ଯୁଦ୍ଧ କେ ସଂକଟ ସେ ହୋନେ ୱାଲେ ଦୁଷ୍ପ୍ରଭାବ କୋ ଭି କମ କିୟା ଜା ସକେଗା।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସ୍ର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରି ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବା ବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। दक्षिण आंडामान सागर पार्श्वर्ती अंचल सक्रिय घूर्णिबल प्रभाव में दक्षिण पश्चिम बंगोपसगर में आज सुधा लघुचाप सृष्टि होवार संभावना रही। आंचलिक पाणीपाग विज्ञान केन्द्र सूचना अनुजाई यार प्रभाव में राज्य में वर्षा होवार संभावना रही। कालबैशाखी प्रभाव में राज्य में तापमात्रा ह्रास पाई। गतकाली प्राय सहर तापमात्रा 40 डिग्री सेल्सियस तले रही पाणीपाग केन्द्र पक्ष कहु। आंचलिक संवाद।

0: ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣନ୍ତୁ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।
2: ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟ ଦ୍ୱାରା ଶରୀରର ଧାତୁମାନଙ୍କର ପୋଷଣ, ଶରୀରର ବୃଦ୍ଧି, ବିଭିନ୍ନ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ଶରୀର ରକ୍ଷା ପାଇଥାଏ। ଏହି ଖାଦ୍ୟ ଶରୀର ପକ୍ଷେ ଉପକାରୀ ଓ ଅପକାରୀ ମଧ୍ୟ ହୋଇଥାଏ। ସନ୍ତୁଳିତ ଆହାର ଔଷଧ ତୁଲ୍ୟ କାର୍ଯ୍ୟ କରିଥାଏ। ଆବଶ୍ୟକୀୟ ପରିମାଣରେ ମୁଗ, କୋଳଥ, ହରଡ଼ ଡାଲି, ଶାଗ, ସବୁଜ ପନିପରିବା, କନ୍ଦ, ନାଡ଼ ଓ ଡଙ୍କ, ତଟକା ଫଳ, କମ୍ ଚର୍ବିଯୁକ୍ତ କ୍ଷୀର, ଘୋଳ ଦହି, ଅଣ୍ଡାର ଧଳା ଅଂଶ, ମାଛ, କୁକୁଡ଼ା ମାଂସ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ, ଚିନି ଓ ଗୁଡ଼, ତଟକା ଫଳରସ, ଚା ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେକ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜିରୀ କୋଳି, ଆତ, ନେହୁଆ, ଲେମ୍ବୁ, ପାଚିଲା ଅମୃତଭଣ୍ଡା, ସପୁରୀ, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ୍ୱ ରକ୍ତଚାପ, ବୃକକ୍, ଯକୃତଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ ଓ ଶୁଖୁଆ, ପାମ୍ପଡ଼, ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡ଼ୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝାଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ୍ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ୍ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ

0: ହେଉଗଲା ଇରାନର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ଦୁଇଟି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ଶ୍ରୀ ମୋଦି ଜାମନଗରରୁ ବିମାନ ଯୋଗେ ସୋମନାଥରେ ପହଞ୍ଚବେ। ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ। ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜାଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍କାରକୀ ଡାକ ଟିକଟ ଏବଂ 75 ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍କାରକୀ ମୁଦ୍ରାକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମଥର ପାଇଁ ସୋମନାଥ ମନ୍ଦିରରେ 11ଟି ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ। ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଯୋ ଏନର୍ଜି ପ୍ରଡକ୍ଟ ହମ୍ ବିଦେଶୋ ସେ ମଙ୍ଗାତେ ହେଁ ହମେ ପ୍ରୟାସ କରନା ହେ କି ଜିତନି ଜରୁରତ ହେ ଉତନା ହି ଉପଯୋଗ କରେ। ଇସସେ ବିଦେଶୀ ମୁଦ୍ରା କି ଭି ବଚତ ହୋଗି ଔର ଯୁଦ୍ଧ କେ ସଂକଟ ସେ ହୋନେ ୱାଲେ ଦୁଷ୍ପ୍ରଭାବ କୋ ଭି କମ୍ କିଆ ଜା ସକେଗା।
0: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126ଟି ଆସନ ମଧ୍ୟରୁ 102ଟି ଆସନରେ ବିଜୟ ହାସଲ କରିଛି। ବିଜେପି 82ଟି ଆସନ ଅକ୍ତିଆର କରିଥିବାବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10ଟି ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି ତେହେରାନର ଅତ୍ୟଧିକ ସମୃଦ୍ଧ ଇରାନୀୟ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ।

0: ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ କ୍ଷମତା ପାଖାପାଖି ଦୁଇଗୁଣ ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 ଗିଗାୱାଟ ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 ଗିଗାୱାଟକୁ ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 ଗିଗାୱାଟରୁ 25 ଗିଗାୱାଟରେ ପହଞ୍ଚିଛି। ରିପୋର୍ଟ କହିଛି ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ରୁ ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 ଗିଗାୱାଟରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-7, 2331-4444, 2331-4481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ 2 ଚିତାବାଘ ଛାଡ଼ିବେ। 2022 ମସିହା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ମସିହାରେ ଦକ୍ଷିଣ ଆଫ୍ରିକାରୁ 12 ଏବଂ ଗତ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆସିଥିବା 9 ଚିତାବାଘକୁ ମଧ୍ୟ ସେଠାରେ ଛଡ଼ା ଯାଇଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4 ୱିକେଟ୍ ଅକ୍ତିଆର କରିଥିଲେ। 167 ରନ୍ ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରଠୁ, ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ସାଲା ବେଗ, ପ୍ରଥମ ଶିଳ୍ପୀ ଅକ୍ଷୟ ମହାନ୍ତି।

0: ଗୀତ ରଚନା କରିଥିଲେ ସାଲା ବେଗ, ଗାଇଥିଲେ ଶିଳ୍ପୀ ଶ୍ୟାମାମଣି ଦେବୀ। ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଚାଷର ହାର।
1: ଖରା ସମୟକେ ଚାଷୀ ଭାଇମାନେ କେନ୍ କେନ୍ ଉପରେ ଧ୍ୟାନ ଦେଇକରି ଚାଷକେ ଆଗକେ ନେଇଯାଇ ପାରବେ ସେଟାକେ ନେଇକିରି ବହୁତ କଥା ରହିଛେ। ଯେନ୍ଟାକି ମେ ମାସର କଥାକେ ଯଦି ଆମେ ଦେଖ୍ମା ବୋଇଲେ ଖତ ଖାର ଜମି ବାଡ଼ି ସଜ ବଜ କରବାରଟା ନିହାତି ଦରକାର ପଡ଼ିଥିସି। ସେ ହିସାବରେ ଯଦି ଆମେ ଦେଖୁଛୁ ଅକ୍ଷୟ ତୃତୀୟା ମୁଠି ଛିଙ୍ଗିଲା ପରଠାନୁ ଚାଷୀ ଭାଇର ଚାଷ କାମର ମୂଲ ଦୁଆ ଯେନ୍ଟାକି ଆରମ୍ଭ ହେଲା ବୋଲିକିରି କହେମା ସେନୁ ନୂଆ ରିଲ୍ ଲାଗ୍ବା ଆଗ୍କେ ନାଟକ ଯେନ୍ତା ହିଁ ପାହେ ପାହେ କରି ଆଗ୍କେ ଯିବା। ସେ ହିସାବରେ ପହଲା ପ୍ରସ୍ତୁତି କାଣା କର୍ମା କେନ୍ଠାନୁ ଆରମ୍ଭ କର୍ମା କେନ୍ଟା କଲେ ବଢ଼ିଆ ହେବା ସବୁ ଚାଷୀ ଭାଇ ଜାଣବାର୍ ନିହାତି ଦରକାର। ମୁଠି ଯେନ୍ ଦିନେ ଆମେ ଛିଉଛୁଁ ସେ ଦିନ ଠାନୁ ଜମି ପ୍ରସ୍ତୁତି ହେଉଛେ ଗୋଟେ ମୁଖ୍ୟ କବାର। ଚାଷ କାମ ଯେନ୍ଟାକି ଆରମ୍ଭ କରାହଉଛେ ଆର୍ ଇଠାନୁ ହେଇକିରି ଆଗ୍କେ ଯିବାକେ ପଡ଼୍ବା।

0: ନଦୀ ସମ୍ଭବ ଖରାଟିଆ ଜ୍ୟୋତ କେତେନେ କେତେ ମୁଖ୍ୟ ଏ କାଁ କରି ବୋଇଲେ ଖରାଟିଆ ଯଦି ଆମେ ଜ୍ୟୋତ ଥରେ କରିଦେଇ ପାରୁଛୁଁ ଆର୍ ଯେନ୍ ଜାଗାରେ ଧରୁନ୍ ଜଳସେଚିତର ସୁବିଧା ଅଛେ ତ ଚାଷୀ ପାଇଁ ନିଜର ହିସାବରେ ଜମିକେ ବଢ଼ିଆ ପ୍ରସ୍ତୁତି କରିପାରିବେ ବାକି ଯେନ୍ ଜାଗା ସରକ ଆଶ୍ରୀ ଜମି ସେ ଜମି ମାନକେ ଆମେ କାଣା କରିପାର୍ମା ଉଦିନିଆ ଯଦି ବର୍ଷା ହଉଛେ ନିହାତି ଥରେ ଜୁତବାର୍ ଲାଗି ବ୍ୟବସ୍ଥା କରବାର୍ କଥା କାଁ କରି ବୋଇଲେ ଉଦିନିଆ ପାନ ମାନେ ଚାଷୀ ଲାଗି ଗୋଟେ ସୁବର୍ଣ୍ଣ ସୁଯୋଗ ବୋଲିକିରି କୁହାଯାଏସି ଥରେ ଯଦି ଭଲ୍ କରି ଗଭୀର ହିସାବରେ ଜୁତି ଦେଇଛନ୍ ଉଦିନିଆ ପାନରେ ବୋଇଲେ ପହଲା କଥା ହେଉଛି ଜମିରେ ଯେତିକି ଘାସ ଲଟା ହେସି ସେଟା ନିହାତି ମରିଯିବା ଘାସ ଲଟା କମିଯିବା ଇଟା ହେଲା ଆମର ଗୋଟେ ମୁଖ୍ୟ ଉପକାର ତାପରେ ମାଟଟା ସବୁବେଳେ ଫସଫସିଆ ରହିବା ଇଟା ହେଲା ଆର୍ ଗୋଟେ ଉପକାର ଆର୍ ଗୋଟିଏ ଆମର ଯେନ୍ନେ କି ଉପକାର ଆମେ ପାଉଛୁ ମାନେ ଜମିରେ ଯେତିକି ଜୀବାଣୁ କୀଟାଣୁ କବକ ପୋକ ଅଣ୍ଡା ଯାହା ଥିବେ ସବୁ ପୁରା ଟାନ୍ ଖରା ପାଇକିରି ସବୁ ଯେତେ ବିଲି ନେଇଯିବେ ଇଟା ବି ହେଉଛେ ଗୋଟେ କେତେନେ କେତେ ଲାଭ ଯେନ୍ ଜାଗାରେ ଚାଷୀ ଭାଇମାନଙ୍କର ଯଦି ସୁବିଧା ଅଛେ ଭଲ ହିସାବରେ ଯଦି ଜୁତି ଦେଇପାରୁଛନ୍ ବୋଇଲେ କେତେନେ କେତେ ବଢ଼ିଆ ହେଇଥିସି ଆର୍ ଖରାଟିଆ ଜ୍ୟୋତ ବୋଲିକିରି ଇଟାକେ କୁହାଯାଏସି ଖରାଟିଆ ଜ୍ୟୋତ ନିହାତି ଥରେ କରୁ ଆଜିକାଲି ଆଧୁନିକ କୃଷି ପ୍ରଣାଳୀରେ ଯଦି ଆମେ ଦେଖ୍ମା ବୋଇଲେ ଯେନ୍ ନଙ୍ଗଲ ମିଳୁଛେ ଟ୍ରାକ୍ଟରର ୟୁ ଡିଜାଇନରେ ଯେନ୍ ନଙ୍ଗଲ ଅଛେ ଆର୍ ଗୋଟେ ଭି ଡିଜାଇନରେ ଭି ସେପ୍ ଇଂଲିଶରେ ବୋଲିକିରି କହୁଛନ୍ ଇ ଭି ସେପ୍ଟା ବନେ ପୁରା ଭିତରୁ କରିକିରି ସବୁ ମାଟିକେ ଉକଳେଇଥିସି ଆର୍ ଅନେକ ଜାଗାରେ ଯେନ୍ମାନେ ଟ୍ରାକ୍ଟର ରଖିଛନ୍ ଚାଷୀ ଭାଇମାନେ ଯଦି ଭି ସେପ୍ର ନଙ୍ଗଲ ଅଛେ ସେଥିରେ ଆପଣ ଶୁଖା ମାଟି ବି ପୁରା ଦରଦରା ନଙ୍ଗଲ ଯିବା ଆର୍ ଅନେକ ଜାଗାରେ ଏବେ ଆମର ଅଞ୍ଚଳକେ ବାହାରୁ ବି ଆସୁଛନ୍ ଯେନ୍ମାନେ କି ଭି ସେପ୍ର ନଙ୍ଗଲ କୁଡ଼ୁ ଧରିକିରି କ୍ୟାମ୍ପ କରିକିରି ବି ଚାଷୀ ଭାଇମାନଙ୍କର ଜମି ଜୁତୁଛନ୍ ସେମାନଙ୍କର ସାଙ୍ଗେ ବି ଯୋଗାଯୋଗ କରିକିରି ବଢ଼ିଆ ହିସାବରେ ଆମେ ଘାଏ ଥରେ ଜୁତେଇ ଦେଇପାର୍ମା ଇ ଜୁତାର ହେଉଛେ ଇଟାକେ ସୁନାର ଜ୍ୟୋତ ବୋଲିକିରି କହେସନ୍ ଚାଷୀ ଭାଇ ଯେତେ ସମ୍ଭବ ହେଉଛେ ଜମି ପ୍ରସ୍ତୁତିର ଇଟା ହେଉଛେ ଗୋଟେ ମୁଖ୍ୟ କବାରେ ଆର୍ ଇ କବାର୍କେ ଇ ସମୟକେ ଯଦି ନେଇ କଲେ ପଛେ ଯେତେବେଳେ ବର୍ଷା ଆସିଯିବା ଆର୍ ତାର୍ ପରଠାନୁ ଆରମ୍ଭ କର୍ମି ବୋଲିକିରି ଭାବେ ବୋଇଲେ ଭଲ୍ ନେଇ ହୁଏ ସେଥିର୍ଲାଗି ଜମି ପ୍ରସ୍ତୁତିର ହିସାବକେ ଯଦି ଆମେ ଦେଖୁଛୁଁ ପହଲା କବାର ହେଉଛେ ଉଦିନିଆ ଯଦି ସମିଆ ହେଉଛେ କି ବ୍ୟବସ୍ଥା ଯଦି ଜୁଟି ପାରୁଛେ କି ନିଜେ ଯଦି କରିପାରୁଛନ୍ ଯେନ୍ଟା ବି ହଉ ଥରେ ଜୁତବାର୍ ଲାଗି ନିହାତି ଚେଷ୍ଟା କର୍ବାର୍ କଥା ଇଥିରେ କେତେନେ କେତେ ଲାଭ ଅଛେ ଚାଷୀ ଭାଇମାନେ ଯେନ୍ ଜାଗାରେ ବୁନା ଧାନ କରୁଛନ୍ ନିହାତି ଇଟାକେ ଧ୍ୟାନ ଦଉନ୍ ବୁନାର୍ ଲାଗି ଉଦିନିଆ ଜ୍ୟୋତ ହେଉଛେ ସବୁଠାନୁ ଗୋଟେ ସୁନାର ଜ୍ୟୋତ ଇ ଜ୍ୟୋତକେ ଯଦି ଧ୍ୟାନ ରଖୁଛନ୍ ଚାଷୀ ଭାଇମାନେ ଆଗକେ ଅଧା ରୋଗ ପୋକର ଖର୍ଚ୍ଚା କମିଯିବା ଖତ ସାରର ବି ଖର୍ଚ୍ଚା କମିଯିବା ଆର୍ କମ୍ ମାନେ ଖର୍ଚ୍ଚା କରିକିରି ଆମେ ଅଧିକ ସବୁ ଲାଭ ପାଇପାର୍ମା
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 283 ଭାଗ।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 283ତମ ଭାଗ। ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ। ପ୍ରଥମେ ବନମାଳୀଙ୍କର ଲେଖା, ଗାଇଛନ୍ତି ଶିଳ୍ପୀ ଶ୍ୟାମାମଣି ଦେବୀ।

ଗୀତ ରଚନା କରିଥିଲେ ଗୁଲଚେୟାର, ସ୍ୱର ସଂଯୋଜନା ଆର୍ ଡି ବର୍ମନ, ଗାଇଥିଲେ ଶିଳ୍ପୀ ଭୂପିନ୍ଦର ଏବଂ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଥିଲା ସୀତାରା, ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି, ଗାଇଛନ୍ତି ଅନୁରାଧା ପଡ଼ୱାଲ, ଚଳଚ୍ଚିତ୍ର ଶଙ୍ଖା ସିନ୍ଦୁରା।

0: କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ,
1: 5000 ବଞ୍ଚିଗଲା।
0: ତ ନୂଆ ଶାଢୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି
0: ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
0: ଦେଖେଇ ହଉଛି,
1: ଏବେ ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଗୀତିକାର ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ, ଗାଇଛନ୍ତି ଶିଳ୍ପୀ ପ୍ରଣବ ପଟ୍ଟନାୟକ, ଚଳଚ୍ଚିତ୍ର ଚିହ୍ନା ଓ ଚିହ୍ନା।

ଗୀତିକାର ନିଜାମଙ୍କର ଲେଖା, ସ୍ୱର ସଂଯୋଜନା ମହମ୍ମଦ ମୁସିର, ଗାଇଥିଲେ ଶିଳ୍ପୀ ଚନ୍ଦ୍ରାଣୀ ମୁଖାର୍ଜୀ, ଚଳଚ୍ଚିତ୍ର ଥିଲା ସଂସ୍କାର, ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ, ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

യേതുവേള ജയ് സുനുതിലെ കാര്യക്രമ ବିବିଧ ଭାରତୀରୁ ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଗୀତିକାର ନକ୍ସଲାଲ ପୁରୀ, ସଙ୍ଗୀତ ଖୟାମ। ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଖାନଦାନ।

ଗୀତିକାର ମଜରୁ ସୁଲତାନପୁରୀ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗାଇଛନ୍ତି ଶିଳ୍ପୀ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର, ଚଳଚ୍ଚିତ୍ର ଅନୋଖି ଅଦା।

0: सानिया इस विशेष आयोजन की आप सभी को बधाई और शुभकामनाएं देते हुए अब आप सभी से अनुमति लेती हूं। नमस्कार।
1: अभी आप सोमनाथ अमृत महोत्सव का सजीव विवरण सुन रहे थे। विवरण दे रहे थे नीलम मलकानिया और कौशिक राय। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଏତେବେଳେ ଯେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କଲୁ ଗୁଜରାଟ ସ୍ଥିତ ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମ। ଆକାଶବାଣୀ କଟକ।

0: ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତିନି ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ ତିନି ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି ତିନି ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ ସାତଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଙ୍କଟ ଓ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
1: ଆଜ ଯୋ ସଙ୍କଟ ହେ ଉସମେ ହମେ ବିଦେଶୀ ମୁଦ୍ରା ବଚାନେ ପର ଭି ବହୁତ ଜୋର ଦେନା ହୋଗା କ୍ୟୋକି ଦୁନିଆ ମେ ପେଟ୍ରୋଲ ଡିଜେଲ ଇତନା ଜ୍ୟାଦା ମହଙ୍ଗା ହୋଗୟା ହେ ତୋ ହମ ସବକା ଦାୟିତ୍ୱ ହେ କି ପେଟ୍ରୋଲ ଡିଜେଲ କି ଖରିଦ ପର ଜୋ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋତି ହେ ହମେ ଓ ମୁଦ୍ରା ବି ବଚାନୀ ହେ। वैश्विक संकटों से जो चुनौती आई है हमें उन चुनौतियों को परास्त करना होगा।
0: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ମୌ

0: ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃ ଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ରକ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

0: ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହୋଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ର ଗର୍ଜନ ସହ ଶିବତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
1: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି, ଏ ସମ୍ପର୍କରେ ଏକ ରିପୋର୍ଟ।
2: 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
1: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
3: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
1: ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18ଟି ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ଭୁବନେଶ୍ୱର

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଓ ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ସଂସ୍ଥା ଯିଏ ଭାବପ୍ରବଣ ଏବଂ ଆଚରଣଗତ ସମନ୍ୱୟର ସନ୍ତୋଷଜନକ ସ୍ତରରେ କାର୍ଯ୍ୟ କରିବାକୁ ସୂଚାଇଥାଏ। ସକାରାତ୍ମକ ମନୋବିଜ୍ଞାନ ଦୃଷ୍ଟିକୋଣରୁ ମାନସିକ ସ୍ୱାସ୍ଥ୍ୟ ଜଣେ ବ୍ୟକ୍ତିଙ୍କର ଜୀବନକୁ ଉପଭୋଗ କରିବାର କ୍ଷମତା ଅନ୍ତର୍ଭୁକ୍ତ କରିପାରେ ଏବଂ ଜୀବନ କାର୍ଯ୍ୟକଳାପ ତଥା ମାନସିକ ସ୍ଥିରତା ହାସଲ ପାଇଁ ପ୍ରୟାସ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିପାରେ। ଉପନିଷଦ ଏବଂ ପୁରାଣ ସହିତ ଜଡ଼ିତ ପୁରାତନ ସଂସ୍କୃତ ଶାନ୍ତିମନ୍ତ୍ର ହେଉ କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା ପ୍ରଦତ୍ତ ସ୍ୱାସ୍ଥ୍ୟର ଆଧୁନିକ ସଂଜ୍ଞା ହେଉ, ଯାହା ସ୍ୱାସ୍ଥ୍ୟକୁ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ସମ୍ପୂର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ବୋଲି କହିଥାଏ। ସ୍ୱାସ୍ଥ୍ୟର ଗୁରୁତ୍ୱକୁ କଦାପି କମ୍ କରି ଦେଖାଯାଇପାରିବ ନାହିଁ।
1: ଆଧୁନିକ ଯୁଗର ଏହି ବିଶୃଙ୍ଖଳିତ ଦୁନିଆରେ ଏହା ଆହୁରି ପ୍ରାସଙ୍ଗିକ ହୋଇପଡ଼ିଛି, ଯେଉଁଥିରେ ଆମ ପାଖରେ ଯେକୌଣସି କିମ୍ବା ସମସ୍ତ ସୂଚନା ପାଇଁ ପ୍ରାୟ ଅସୀମିତ ସୁଯୋଗ ରହିଛି। ଏକାଗ୍ରତାର ଅଭାବ, ଅତ୍ୟଧିକ ସୂଚନା, କୌଣସି ପ୍ରକାରର ପରିଶ୍ରବଣ ବା ସୀମାରେଖାର ଅନୁପସ୍ଥିତି, ବିପଦ ଗ୍ରହଣ କରିବାର ମନୋଭାବ, ଦୁଃସାହସିକ ଅଭିଳାଷ ଏବଂ ତୁରନ୍ତ ସନ୍ତୁଷ୍ଟି ପାଇବାର ଆବଶ୍ୟକତା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ନିଜ ଚାରିପାଖରେ ଘଟୁଥିବା ଘଟଣାବଳୀ ସହିତ ତାଳ ଦେଇ ଚାଲିବା ପ୍ରାୟ ଅସମ୍ଭବ କରିଦେଇଛି। ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ତରରେ ନିରନ୍ତର ତୁଳନା ଏବଂ ମୂଲ୍ୟବୋଧର ଭିତ୍ତିକ ନିଷ୍ପତ୍ତି ନେବାର ଶୂନ୍ୟ କିମ୍ବା ଦୁର୍ବଳ କ୍ଷମତା ସେମାନଙ୍କ ଆଭ୍ୟନ୍ତରୀଣ ଦିଗରେ ବିଶୃଙ୍ଖଳା ବୃଦ୍ଧି କରୁଛି। ମାନସିକ ସ୍ୱାସ୍ଥ୍ୟର ସୁସ୍ଥତା ପାଇଁ ଓ ବ୍ୟକ୍ତିଗତ ବିକାଶ ସମ୍ପର୍କ, ସହଯୋଗ ଏବଂ ଚାପ ପରିଚାଳନା ଉପରେ ଦକ୍ଷତା, ଆତ୍ମବିଶ୍ୱାସ, ସଂଯୋଗ, କରୁଣା, ସାମ୍ନା କରିବା, ସମୁଦାୟ ଶାନ୍ତି ଗୁରୁତ୍ୱାରୋପ କରିଥାଏ। ଏହି ନୀତିଗୁଡ଼ିକ କୌଶଳ, ଆତ୍ମବିଶ୍ୱାସ, ସମ୍ପର୍କ, ନୈତିକତା ଏବଂ ନିଜ ତଥା ଅନ୍ୟମାନଙ୍କ ପ୍ରତି ସହାନୁଭୂତି ଉପରେ ଧ୍ୟାନ ଦେଇ ସ୍ଥିତିସ୍ଥାପକତା ବୃଦ୍ଧି କରିବା ଏବଂ ଏକ ସକାରାତ୍ମକ ମନୋଭାବ ଗଠନ କରିବାରେ ସାହାଯ୍ୟ କରିଥାଏ।
0: ଶ୍ରୋତାବନ୍ଧୁ, ସୋସିଆଲ ମିଡ଼ିଆ ଆମକୁ ଉଦ୍ବେଗ ଏବଂ ବିଚ୍ଛିନ୍ନତା ଠାରୁ ଆରମ୍ଭ କରି ସଂଯୋଗ ଏବଂ ଉତ୍ସାହ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପରସ୍ପର ବିରୋଧୀ ଅନୁଭୂତି ଦେଇପାରେ। ତେବେ ଅଧିକାଂଶ ଗବେଷଣା ସୂଚିତ କରେ ଯେ ସୋସିଆଲ ମିଡ଼ିଆ କିଏ ଏବଂ କିପରି ବ୍ୟବହାର କରୁଛି ତାହା ଉପରେ ନିର୍ଭର କରି ଏହାର ମାନସିକ ସ୍ୱାସ୍ଥ୍ୟ ଉପରେ ସାମଗ୍ରିକ ଭାବେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ବର୍ଦ୍ଧିତ ଉଦ୍ବେଗ, ଅବସାଦ, ସାଇବର ବୁଲିଂ, ସାମାଜିକ ତୁଳନା, ଏକାକୀପଣ, ନିଦ୍ରାହୀନତା, ଏକାଗ୍ରତା ଜନିତ ସମସ୍ୟା, ସ୍ୱଳ୍ପ ଧୈର୍ଯ୍ୟ, ଆବେଗିକ ଅସନ୍ତୁଳନ ଏବଂ ଅନ୍ୟାନ୍ୟ ଆଚରଣଗତ ସମସ୍ୟା। ସକାରାତ୍ମକ ପ୍ରଭାବ ଭାବରେ ସଚେତନତା ଏବଂ ଶିକ୍ଷା, ଉନ୍ନତ ସାମାଜିକ ସଂଯୋଗ, ସହାୟକ ଗୋଷ୍ଠୀ ସହିତ ଯୋଡ଼ି ହେବା ଏବଂ ବ୍ୟାପକ ସୂଚନା ପାଇବା। ପୂର୍ବରୁ କୌଣସି ମାନସିକ ଦୁର୍ବଳତା ଥିବା ବ୍ୟକ୍ତିମାନେ ଅତ୍ୟଧିକ ଡିଜିଟାଲ ଉପକରଣ ବ୍ୟବହାର ଯୋଗୁଁ ନିଶାଗ୍ରସ୍ତତା ଏବଂ ମାନସିକ ଅସୁସ୍ଥତାର ଅଧିକ ଶିକାର ହୋଇପାରନ୍ତି। ଶ୍ରୋତାବନ୍ଧୁ, ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ବାସ୍ତବ ଜୀବନର ଅଭିଜ୍ଞତା ଅଭାବରୁ ଭାଷା ଶିଖିବା, ସାମାଜିକ ଏବଂ ଆବେଗିକ କୌଶଳ ବିକାଶରେ ବିଳମ୍ବ ହେବାର ସମ୍ଭାବନା ରହିଥାଏ। ତଥାପି ବ୍ୟବହାର ସୀମା ନିର୍ଦ୍ଧାରଣ କରିବା ସହିତ ଅନଲାଇନ୍ ଅଭିଜ୍ଞତାକୁ ସକାରାତ୍ମକ କରିବାର ଉପାୟ ଅଛି। ସୋସିଆଲ ମିଡ଼ିଆ ବ୍ୟବହାର ସମ୍ପର୍କରେ ସଚେତନ ହେବା ପାଇଁ ଏହା କେତେବେଳେ ଅତ୍ୟଧିକ ମାନସିକ ଚାପ ବା ଉତ୍ତେଜନା ସୃଷ୍ଟି କରୁଛି ତାହା ଜାଣିବା ଆବଶ୍ୟକ।

0: ସୋସିଆଲ ମିଡ଼ିଆକୁ ଆମର ଲାଭ ପାଇଁ ବ୍ୟବହାର କରିବାର କେତୋଟି ଉପାୟ ରହିଛି। ଲକ୍ଷ୍ୟହୀନ ଭାବରେ ସ୍କ୍ରୋଲ କରିବା ପରିବର୍ତ୍ତେ ଅନଲାଇନରେ ଏପରି ପରିବାର ସଦସ୍ୟଙ୍କୁ ମେସେଜ କରିବା ଯାହାଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇନଥାନ୍ତି। କୌଣସି ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ପୋଷ୍ଟରେ ଏକ ସକାରାତ୍ମକ ମନ୍ତବ୍ୟ ଦେବା କିମ୍ବା ପୁରୁଣା ବନ୍ଧୁମାନଙ୍କ ଏକ ଗ୍ରୁପ୍ ସହିତ କଥାବାର୍ତ୍ତା ଆରମ୍ଭ କରିବା ଏକ ଅଧିକ ସନ୍ତୋଷଜନକ ଅଭିଜ୍ଞତା ହୋଇପାରେ। ସୋସିଆଲ ମିଡ଼ିଆର ଏହି ସାମାଜିକ ଅଂଶ ମାନସିକ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ଲାଭଦାୟକ। ଗବେଷଣା ଦର୍ଶାଏ ଯେ ଯେଉଁମାନେ ଅନ୍ୟମାନଙ୍କ ସହିତ ଅଧିକ ସଂଯୁକ୍ତ ଅନୁଭବ କରନ୍ତି ସେମାନଙ୍କଠାରେ ଉଦ୍ବେଗ ଏବଂ ଅବସାଦର ସ୍ତର କମ୍ ଥାଏ ଏବଂ ଜୀବନର ଅର୍ଥ ତଥା ଉଦ୍ଦେଶ୍ୟ ବିଷୟରେ ଅଧିକ ସଚେତନତା ଥାଏ। ବ୍ୟକ୍ତିଗତ ଫେସବୁକ୍ ଗ୍ରୁପ୍, ଅନଲାଇନ୍ ସମୁଦାୟ ଏବଂ ସୁରକ୍ଷିତ ଫୋର୍ସ ଯେପରିକି କୌଣସି ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଧାରିତ ଗ୍ରୁପ୍ ଯାହା ସହିତ କେହି ସଂଘର୍ଷ କରୁଥାଇପାରନ୍ତି, କୌଣସି ନିର୍ଦ୍ଦିଷ୍ଟ ଆହ୍ୱାନ ପାଇଁ ଏକ ସହାୟକ ଗ୍ରୁପ୍ କିମ୍ବା ଏକ ସାଧାରଣ ଶୋକ ପାଇଁ ଉଦ୍ଦିଷ୍ଟ ଗ୍ରୁପ୍ଗୁଡ଼ିକ ସଂଯୋଗ ସମୁଦାୟ ସହାୟତା ଏବଂ ସମ୍ବଳ ପାଇଁ ସୁଯୋଗ ପ୍ରଦାନ କରିପାରିବ। ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ସେଠାରେ ସମସ୍ତ ପ୍ରକାରର ଗ୍ରୁପ୍ ଅଛି, ତେଣୁ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଏପରି ଗ୍ରୁପ୍ ବାଛୁଛନ୍ତି ଯାହା ସୁସ୍ଥ ଏବଂ ସକାରାତ୍ମକ ଆଚରଣକୁ ପ୍ରୋତ୍ସାହିତ କରେ ଏବଂ ଆପଣଙ୍କୁ ଭଲ ଅନୁଭବ କରାଏ। ଅନଲାଇନରେ ଯଥେଷ୍ଟ ସମୟ ବିତାଇ ସାରିଛନ୍ତି ବୋଲି ସଙ୍କେତଗୁଡ଼ିକୁ ଜାଣିବା ଏବଂ ସେହି ଅନୁସାରେ ପ୍ରତିକ୍ରିୟା ଦେବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସୀମା ନିର୍ଦ୍ଧାରଣ ଏକ ଭଲ ଅନଲାଇନ୍ ଅଭିଜ୍ଞତାକୁ ନକାରାତ୍ମକ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ତା ପାଇଁ କିଛି ସୀମା ନିର୍ଦ୍ଧାରଣ କୌଶଳ ରହିଛି। କିଛି ଆପ୍ରେ ଇନବିଲ୍ଟ ଟାଇମର୍ ଥାଏ ଯାହା ସମୟ ଟ୍ରାକ୍ କରିବାରେ ଏବଂ ଆପ୍ରୁ ବାହାରିବା ପାଇଁ ସ୍ମାରକ ସେଟ୍ କରିବାରେ ସାହାଯ୍ୟ କରେ। ବ୍ୟବହାର ପ୍ରତି ସଚେତନ ରହିବା ପାଇଁ ଜଣେ ନିଜେ ମଧ୍ୟ ଟାଇମର୍ ସେଟ୍ କରିପାରିବେ। ନୋଟିଫିକେସନ୍ ଗୁଡ଼ିକ ଆମକୁ ଆପ୍ ଚେକ୍ କରିବା ପାଇଁ ପ୍ରଲୋଭିତ କରେ, ଯାହାଫଳରେ ଆମେ ସ୍କ୍ରୋଲ କରିବାର ସମ୍ଭାବନା ବଢ଼ିଯାଏ। ଏହାକୁ ବନ୍ଦ କରିବା ଦ୍ୱାରା ଆପ୍ ଠାରୁ ଦୂରେଇ ରହିବାରେ ସାହାଯ୍ୟ ମିଳେ। ହୋମ୍ ସ୍କ୍ରିନ୍ରୁ ସୋସିଆଲ ମିଡ଼ିଆ ଆପ୍ ଗୁଡ଼ିକୁ ହଟାଇବା ଦ୍ୱାରା ବ୍ୟକ୍ତି ସେଗୁଡ଼ିକୁ ବ୍ୟବହାର କରିବାର ସମ୍ଭବ କମ୍ ହୋଇଥାଏ।
1: ଶ୍ରୋତାବନ୍ଧୁ, ଏବେ ତ ଆମେ ଶୁଣୁଥିଲା ଡିଜିଟାଲ ଯୁଗରେ ମାନସିକ ସ୍ୱାସ୍ଥ୍ୟ କିପରି ଭାବରେ ପ୍ରଭାବ ପକାଉଛି। ତେବେ ଏହି ବିଷୟରେ ଆଉ ଅଧିକ ତଥ୍ୟ ଜାଣିବା ପାଇଁ ଆସନ୍ତୁ କଥା ହେବା ଡକ୍ଟର ମିନତୀ ମହାପାତ୍ର, ଯିଏକି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ମଲ୍ଟିପୁଲ ଡିସାବିଲିଟିଜ୍ ଚେନ୍ନାଇଠାରେ ଆସୋସିଏଟ୍ ପ୍ରଫେସର ଭାବରେ କାର୍ଯ୍ୟରତ।
2: ମ୍ୟାଡ଼ାମ ନମସ୍କାର, ଆପଣଙ୍କୁ ଆମ ଆକାଶବାଣୀ ବଲାଙ୍ଗୀରକୁ ଅନେକ ଅନେକ ସ୍ୱାଗତ।
3: ନମସ୍କାର ମ୍ୟାଡ଼ାମ, ଧନ୍ୟବାଦ ମୋତେ ଆକାଶବାଣୀ ବଲାଙ୍ଗୀରକୁ ଇନଭାଇଟ୍ କରିଥିବାରୁ।
2: ତେବେ ମ୍ୟାମ, ଡିଜିଟାଲ ଯୁଗ ମାନସିକ ସ୍ୱାସ୍ଥ୍ୟ ଉପରେ କ'ଣ ପ୍ରଭାବ ପକାଉଛି ଓ ଆମେ କିପରି ଭାବରେ ଆମ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରିବା?
3: ବହୁତ ଭଲ ପ୍ରଶ୍ନ ପଚାରିଲେ ମ୍ୟାଡ଼ାମ। ପ୍ରକୃତରେ ଆଜି ଆମେ ଏମିତି ଏକ ସମୟରେ ବଞ୍ଚୁଛୁ ଯେଉଁଠାରେ ପ୍ରଯୁକ୍ତି ଆମ ଜୀବନର ଏକ ଅଭିନ୍ନ ଅଂଶ ହୋଇ ରହିଯାଇଛି। ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ଆମେ ସବୁବେଳେ ଅନଲାଇନ୍ ରହୁଛୁ। ଡିଜିଟାଲ ଦୁନିଆ ଆମ ଜୀବନକୁ ସହଜ କରିଛି। ଆମେ ଗୋଟିଏ ସ୍ଥାନରେ ରହି ପୁରା ପୃଥିବୀ ସହିତ ଯୋଗାଯୋଗ କରିପାରୁଛେ। ତା ସହିତ ଆମେ ଯାହା ବି ଚାହୁଁଛେ ଆମେ ଘରେ ବସି ନିଜର ସମସ୍ତ ସୁଖ ସୁବିଧାକୁ ଉପଲବ୍ଧ କରିପାରୁଛେ। ଏମିତି ଭାବିବାକୁ ଗଲେ ଆମେ ବନ୍ଧୁ ବାନ୍ଧବ ମାନଙ୍କ ସହିତ ବି ଯୋଗାଯୋଗ ରଖିବା ପାଇଁ କାର୍ଯ୍ୟବ୍ୟସ୍ତ ଜୀବନ ଭିତରେ ସହଜ ଅନୁଭବ କରୁଛେ, କିନ୍ତୁ ଏହାର କିଛି ଅସୁବିଧା ମଧ୍ୟ ରହିଛି। ଅଧିକ ସମୟ ପର୍ଦ୍ଦା ସମ୍ମୁଖରେ କାଟିବା କାରଣରୁ ଆମମାନେ ଅନେକ ଲୋକ ମାନସିକ ଚାପର ଶିକାର ହେଉଛନ୍ତି। ତା ସହିତ ଆବାଳ ବୃଦ୍ଧ ବନିତା ଅନିଦ୍ରାପଣର ଶିକାର ହେଉଛନ୍ତି। ଧ୍ୟାନର ଅଭାବ ପରି ସମସ୍ୟା ପିଲାମାନଙ୍କର ପାଠ ପଢିବାକୁ ଗୁରୁତର ଭାବରେ ପ୍ରଭାବ ପକାଉଛି। ଏସବୁ ଦେଖିବାକୁ ଗଲେ ଏହିସବୁ କାରଣରୁ ଆମେ ସୋସିଆଲ ମିଡ଼ିଆରୁ ଯେତିକି ଅନଲାଇନ୍ରେ ରହିବା ଲାଗୁ, ଡିଜିଟାଲ ଦୁନିଆରେ ରହିବା ଲାଗି ଯେତିକି ସୁଖ ସୁବିଧା ପାଉଛେ ତାହାଠାରୁ ଅଧିକ ଏହା ଆମର ମାନସିକ ଅବସ୍ଥାକୁ ଖରାପ ଭାବରେ ପ୍ରଭାବିତ କରୁଛି। ଏହା ତୁଳନାରେ ଡିଜିଟାଲ ଦୁନିଆରେ ଆମେ କେବଳ ପଜିଟିଭ ସାଇଡ୍ଟା ଦେଖୁଛେ ସମସ୍ତଙ୍କର। ସମସ୍ତଙ୍କର ପଜିଟିଭ ସାଇଡ୍ ଦେଖିବା ବେଳେ ସୁନ୍ଦର ଦିଗ ଗୁଡିକ ଦେଖିବା ସମୟରେ ଆମେ ଭିତରେ ଭିତରେ ଅସନ୍ତୁଷ୍ଟ ଅନୁଭବ କରୁଛେ ନିଜକୁ ତୁଳନା କରି। ତା ସହିତ ସାଇବର ବୁଲିଙ୍ଗ ଆଉ ଗୋଟେ ସିଭିୟର ଗୁରୁତର ସମସ୍ୟା। ଅନଲାଇନରେ ଖରାପ କଥାବାର୍ତ୍ତା ଆମର ମନୋବଳକୁ ବି କେବେ କେବେ ପ୍ରଭାବିତ କରିଥାଏ। ଆଉ ଗୋଟିଏ କଥା କହିବି ମ୍ୟାଡାମ, ଏବେ ଏଆଇ ର ଦୁନିଆ, ଚାଟ୍ ଜିପିଟି ଜିମିନି ଆପଣ ଜାଣିଥିବେ?
1: ଆଜ୍ଞା ମ୍ୟାଡାମ।
3: ଚାଟ୍ ଜିପିଟି ଜିମିନି ବ୍ୟବହାର କରି ଆମେମାନେ ଅନେକ ପ୍ରଶ୍ନର ଉତ୍ତର ସହଜରେ ପାଇଯାଉଛେ। ତେଣୁ ପିଲାମାନେ ଭାବିବା, ଯୋଉଟା ସେମାନଙ୍କର ଥିଙ୍କିଂ ଭାବିବା, ସେଟା ବନ୍ଦ କରିଦେଲେଣି। ଆପଣ ଭାବନ୍ତୁ, ଛୋଟ ପିଲାଟିଏ ସ୍କୁଲରୁ ପ୍ରଶ୍ନଟିଏ ପାଇଲେ କହୁଛି ମମି ଚାଟ୍ ଜିପିଟି ରେ ପକେଇ ଦେ, ମୋର ତୁ ଲିମିଟେଡ ୱାର୍ଡ କରିଦେ, ମୋର ଆନ୍ସର ଆସିବ, ମୁଁ ଲେଖିଦେବି। ତାହେଲେ ଏଠି ପିଲା ନିଜର ଚିନ୍ତନ ବ୍ୟବହାର କଲାନି। ଆପଣ ଭାବ

0: କୁହନ୍ତୁ ୟା ପରେ ଗୋଟେ ଜେନେରେସନ ଆସିବ, ୟା ପର ଜେନେରେସନ, ସେମାନେ ଚିନ୍ତନ କଣ ଆଉ ଜାଣିବେନି। ଏଇଟା ହିଁ ଭୟଙ୍କର ସମସ୍ୟା ସୃଷ୍ଟି କରିବାକୁ ଯାଉଛି, ଯୋଉଟା ଆମେ ବାପା ମା ହିସାବରେ, ଅଭିଭାବକ ହିସାବରେ ଏବେଠାରୁ ଆମ ପିଲାମାନଙ୍କୁ କଣ୍ଟ୍ରୋଲ କରିବା ନିହାତି ଦରକାର ପଡ଼ିଯାଉଛି। ଆଉ ଗୋଟେ କଥା କହିବି, ଡିଜିଟାଲ ଦୁନିଆକୁ ଛାଡିକି ଆମେ ବଞ୍ଚିପାରିବା ନାହିଁ, ଏହା ଆମର ଜୀବନ ସହିତ ଓତପ୍ରୋତ ଭାବରେ ଜଡିତ। ତେଣୁ ଆମେ କଣ କରିବା, କେମିତି ସନ୍ତୁଳନ ରକ୍ଷା କରିବା? ପ୍ରଥମେ ତ ସମୟ ଧାର୍ଯ୍ୟ କରିବା ଦରକାର ଯେ ହଁ, ଗୋଟେ ଦିନରେ ମୁଁ କେତେ ଦିନ କେତେ ସମୟ ମୋବାଇଲ ଦେଖିବି। ଗୋଟେ ଆପଣଙ୍କର ଗୋଟେ ରିସର୍ଚ୍ଚ ଆସିଥିଲା, ରିସର୍ଚ୍ଚ ରିପୋର୍ଟ, ଯେ 3 ବର୍ଷ ପର୍ଯ୍ୟନ୍ତ ପିଲାକୁ ଜମା ବି ମୋବାଇଲ ସ୍କ୍ରିନ ଆଗକୁ ନବା ଉଚିତ ନୁହେଁ। 3 ବର୍ଷ ପରେ 14 ବର୍ଷ ପର୍ଯ୍ୟନ୍ତ ସପ୍ତାହକୁ 2 ଘଣ୍ଟା ଆମେ ପିଲାମାନଙ୍କୁ ମୋବାଇଲ ଦେବା ଉଚିତ। କିନ୍ତୁ ଆପଣ ନିଜେ କୁହନ୍ତୁ, କେତେ ସମୟ ପିଲାମାନେ ମୋବାଇଲରେ କାଟୁଛନ୍ତି? ଏହା ସହିତ ମୁଁ କହିବି, ପ୍ରଥମେ ତ ଆମେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ, ସ୍କ୍ରିନରୁ ବିରତି ନେଇ ପରିବାର ବନ୍ଧୁ ବାନ୍ଧବଙ୍କ ସହିତ ସମୟ କାଟିବା, ସାଇ ପଡ଼ୋଶୀଙ୍କ ସହିତ ସମୟ କାଟିବା, ଫିଜିକାଲି ସେମାନଙ୍କ ସହିତ କଥାବାର୍ତ୍ତା ହବା, ଆଉ ବାହାରେ ବୁଲାବୁଲି କରିବା, ନ୍ୟାଚୁରାଲ ପ୍ଲେସ ଯେମିତିକି ଭ୍ରମଣ ସ୍ଥାନ ମାନଙ୍କୁ ବୁଲିବାକୁ ଯିବା। ଏଇସବୁ ଉପରେ ଯଦି ଆମେ ଗୁରୁତ୍ୱ ଦେବା, ଆମର ମାନସିକ ଚାପକୁ, ଆମର ଅନିଦ୍ରାପଣକୁ ଆମେ କିଛି ମାତ୍ରାରେ କମେଇ ଦେଇପାରିବା। ଆଜି ମୁଁ ଏତିକି ହିଁ କହିବି, ଧନ୍ୟବାଦ।
1: ଆଜ୍ଞା ମ୍ୟାଡାମ, ଆପଣ ବହୁତ ଭଲ କଥା ସବୁ କହିଲେ। ଆପଣଙ୍କ ବହୁମୂଲ୍ୟ ସମୟରୁ ଆମକୁ କିଛି ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ମ୍ୟାଡାମ।
0: ଧନ୍ୟବାଦ ଆପଣଙ୍କୁ ମଧ୍ୟ, ଆପଣଙ୍କର ଅର୍ଗାନାଇଜରଙ୍କୁ ମଧ୍ୟ ଧନ୍ୟବାଦ ମ୍ୟାଡାମ।
1: ଆଜ୍ଞା ମ୍ୟାଡାମ।
2: ତେବେ ଶ୍ରୋତା ବନ୍ଧୁ, ଏଇ ତ ଆପଣମାନେ ଶୁଣୁଥିଲେ ଡକ୍ଟର ମିନତୀ ମହାପାତ୍ର ମ୍ୟାଡମ୍ଙ୍କର ମତ ଆମ ଡିଜିଟାଲ ଯୁଗରେ ମାନସିକ ସ୍ୱାସ୍ଥ୍ୟକୁ ନେଇ। ତେବେ ଆସନ୍ତୁ ପୁଣି ଆହୁରି କଥାବାର୍ତ୍ତା ହେବା ଏହି ବିଷୟରେ। ଶ୍ରୋତା ବନ୍ଧୁ, ନୋ ଫୋନ୍ ଜୋନ୍ ଏବଂ ନୋ ଫୋନ୍ ଟାଇମ୍ ସ୍ଥିର କରନ୍ତୁ, ଯେଉଁଠାରେ ଫୋନ୍ ବ୍ୟବହାର କରାଯିବ ନାହିଁ, ଯେପରିକି ଏକ ନିର୍ଦ୍ଦିଷ୍ଟ ସମୟ ପରେ ଶୋଇବା ଘର, ଖାଇବା ଟେବୁଲରେ କିମ୍ବା ରବିବାର ସକାଳେ, ଯଦି ଅପରାହ୍ନ ସମୟ କୋଚିଂ କ୍ଲାସ୍ରେ କିମ୍ବା ଜଣେ ବନ୍ଧୁଙ୍କ ସହ ଚାଲିବାରେ ବିତୁଥାଏ, ତେବେ ସ୍କ୍ରୋଲ୍ କରିବା ପାଇଁ କମ୍ ସମୟ ମିଳିବ। ଏହା ବାସ୍ତବ ଜୀବନରେ ବନ୍ଧୁତା ଏବଂ ସମ୍ପର୍କ ଗଠନ ପାଇଁ ମଧ୍ୟ ସମୟ ଦେବ, ଯାହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଏକ ପ୍ରମୁଖ ଅଂଶ। ଯେଉଁ ଲୋକମାନଙ୍କ ପାଖକୁ ଆପଣ ଯାଇପାରିବେ, ସେମାନେ ଆପଣଙ୍କୁ ଅଧିକ ସଂଯୁକ୍ତ ଏବଂ କମ୍ ଏକାକୀ ଅନୁଭବ କରିବାରେ ସାହାଯ୍ୟ କରନ୍ତି, ତଥା ଏହା ଚାପ ହ୍ରାସ କରିପାରେ। ଯଦିଓ ସୋସିଆଲ ମିଡ଼ିଆ ଅନେକ ସମୟରେ ବାସ୍ତବ ପରି ହୁଏ, କିନ୍ତୁ ଏହା ବାସ୍ତବ ଜୀବନ ନୁହେଁ। ପୋଷ୍ଟଗୁଡ଼ିକ କେବଳ ଦୃଷ୍ଟି ଆକର୍ଷଣ କରିବା ପାଇଁ ତିଆରି କରାଯାଇଥାଏ, ଆପ୍ ବାହାରର ଜୀବନକୁ ପ୍ରତିଫଳିତ କରିବା ପାଇଁ ନୁହେଁ। ଯଦି ଆପଣ ନିଜକୁ ହୀନମନ୍ୟ ଅନୁଭବ କରୁଛନ୍ତି, ତେବେ କିଛି ତଥ୍ୟଗୁଡ଼ିକ ରହିଛି, ଯେମିତିକି ସୋସିଆଲ ମିଡ଼ିଆ ଆପ୍ ଗୁଡ଼ିକରେ ଶକ୍ତିଶାଳୀ ଆଲଗୋରିଦମ୍ ଅଛି, ଯାହା ନିୟନ୍ତ୍ରଣ କରେ ଯେ ଆପଣଙ୍କ ଫିଡ଼୍ରେ କେଉଁ ବିଷୟବସ୍ତୁ ଆସିବ। ଇନ୍ଫ୍ଲୁଏନ୍ସରମାନଙ୍କୁ ପୋଷ୍ଟ କରିବା, ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବା କିମ୍ବା ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଦେଖାଯିବା ପାଇଁ ଟଙ୍କା ଦିଆଯାଏ, ବ୍ରାଣ୍ଡଗୁଡ଼ିକ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ୍ କରିବା ପାଇଁ ଅର୍ଥ ପ୍ରଦାନ କରନ୍ତି, ଫିଲ୍ଟର ଏବଂ ଆପ୍ ଯାହା ଲୋକଙ୍କ ରୂପ ବଦଳାଇ ଦିଏ, ତାହା ଅତି ସାଧାରଣ ଏବଂ ଲୋକଙ୍କୁ ବାସ୍ତବ ଜୀବନ ଅପେକ୍ଷା ଭିନ୍ନ ଦେଖାଇବା ପାଇଁ ଏହା ନିୟମିତ ବ୍ୟବହାର କରାଯାଏ। ଲୋକମାନେ କେବଳ ସେମାନଙ୍କର ଶ୍ରେଷ୍ଠ ମୁହୂର୍ତ୍ତଗୁଡ଼ିକୁ ପୋଷ୍ଟ କରନ୍ତି ଏବଂ ସେତେବେଳେ ହିଁ ସେୟାର କରନ୍ତି ଯେତେବେଳେ ସେମାନେ ସବୁଠାରୁ ଭଲ ଅନୁଭବ କରୁଥାନ୍ତି। ସୋସିଆଲ ମିଡ଼ିଆ ଫିଡ୍ ସ୍କ୍ରୋଲ୍ କଲେ ଆପଣଙ୍କୁ କିପରି ଅନୁଭବ ହୁଏ, କେଉଁ ନିର୍ଦ୍ଦିଷ୍ଟ ଲୋକ କିମ୍ବା ପୋଷ୍ଟ ଆପଣଙ୍କୁ କିପରି ଅନୁଭୂତି ଦେଉଛି ତାହା ଲକ୍ଷ୍ୟ କରନ୍ତୁ। ଯଦି ଏହା ବିରକ୍ତିକର ବା କଷ୍ଟଦାୟକ, ତେବେ ସେମାନଙ୍କୁ ଅନଫଲୋ କରନ୍ତୁ ଏବଂ ନିଜ ଫିଡ଼୍କୁ ଏପରି ଆକାଉଣ୍ଟରେ ଭରନ୍ତୁ ଯାହା ଆପଣଙ୍କୁ ଭଲ ଅନୁଭବ ଦେବ। ବିଭିନ୍ନ ପ୍ରକାରର ଆକାଉଣ୍ଟ ଫଲୋ କରିବାକୁ ଚେଷ୍ଟା କରନ୍ତୁ, ଯେପରିକି ଫଟୋଗ୍ରାଫର ଯିଏ ପ୍ରକୃତିର ଫଟୋ ପୋଷ୍ଟ କରନ୍ତି, ବିଶେଷଜ୍ଞ ଯିଏ ପ୍ରେରଣାଦାୟକ ବାଣୀ ପୋଷ୍ଟ କରନ୍ତି, ସେହି ଲୋକମାନେ ଯିଏ ଜୀବନର ଉଭୟ ସଫଳତା ଏବଂ ବିଫଳତା ସେୟାର କରନ୍ତି, ବିଭିନ୍ନ ଶାରୀରିକ ଗଠନ ଏବଂ ଆକାରକୁ ପ୍ରତିଫଳିତ କରୁଥିବା ବ୍ୟକ୍ତି, ମଜାଦାର ରିଲ୍ ଯାହା ଆପଣଙ୍କୁ ହସାଇଥାଏ, ଯେପରିକି ପଶୁପକ୍ଷୀଙ୍କ ଭିଡ଼ିଓ କିମ୍ବା ମିମ୍ସ, ଆକର୍ଷଣୀୟ ଦୃଶ୍ୟ ସେୟାର କରୁଥିବା ଏକ

0: ମାଉଣ୍ଟ ଯେପରିକି ଜଳପ୍ରପାତ ଏବଂ ପର୍ବତ।
1: ଶିକ୍ଷଣୀୟ ବିଷୟବସ୍ତୁ ଯାହା ଆପଣଙ୍କୁ ଅଧିକ ସୂଚନା ସମ୍ପନ୍ନ ହେବାରେ ସାହାଯ୍ୟ କରେ। ଯଦି ଜଣେ ଏହିସବୁ ଚେଷ୍ଟା କଲାପରେ ମଧ୍ୟ ଅନ୍ଲାଇନ୍ରେ ଥିବାବେଳେ ନିଜକୁ ଦୁଃଖୀ ଅନୁଭବ କରେ କିମ୍ବା ଏହି ଅଭ୍ୟାସ ଛାଡ଼ିବା କଷ୍ଟକର ମନେ କରେ, ତେବେ ଏହା ସ୍ୱାଭାବିକ। ସୋସିଆଲ ମିଡ଼ିଆ ଏପରି ଭାବରେ ତିଆରି ହୋଇଛି ଯେଉଁଥିରେ ଆପଣ ଆପ୍ରେ ବାନ୍ଧି ହୋଇ ରହିବେ, ତଥାପି ବେଳେବେଳେ ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କ ଅନୁଭୂତିକୁ ପ୍ରଭାବିତ କରିପାରେ। ଏବଂ ଆପଣ କରିପାରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ସାହାଯ୍ୟ ମାଗିବା। ଅବସାଦ, ଉଦ୍ବେଗ, ଖାଇବା ଶୈଳୀରେ ବିଶୃଙ୍ଖଳା, ନିଦ୍ରାହୀନତା ଏବଂ ଆତ୍ମହତ୍ୟା ଚିନ୍ତାକୁ କେବେ ବି ଅବହେଳା କରିବା ଉଚିତ ନୁହେଁ। ଯଥାଶୀଘ୍ର ଜଣେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ଜଣେ ସଚେତନ ଅଭିଭାବକ ଭାବରେ କିଛି କୌଶଳ ସହାୟକ ହୋଇପାରେ, ଯେପରିକି ପିଲାମାନଙ୍କୁ ଏବଂ ଯୁବପିଢ଼ିଙ୍କୁ ଦାୟିତ୍ୱବାନ ଅନ୍ଲାଇନ୍ ଅଂଶଗ୍ରହଣକାରୀ ହେବା ପାଇଁ ସଶକ୍ତ କରନ୍ତୁ। ପିଲା ଏବଂ ଯୁବପିଢ଼ିଙ୍କୁ ଡିଜିଟାଲ ବୈଷୟିକ ଜ୍ଞାନକୌଶଳର ସଠିକ୍ ବ୍ୟବହାର ପାଇଁ ସଶକ୍ତ ଏବଂ ସହାୟତା ପ୍ରଦାନ କରାଯିବା ଉଚିତ, ଯଦ୍ୱାରା ସେମାନେ ସୋସିଆଲ ମିଡ଼ିଆରୁ ମିଳୁଥିବା ସୁବିଧାଗୁଡ଼ିକର ଲାଭ ଉଠାଇପାରିବେ। ପିଲାମାନଙ୍କର ସୋସିଆଲ ମିଡ଼ିଆ ବ୍ୟବହାର ବିଷୟରେ କଥା ହେବା ସମୟରେ ପିତାମାତା ଏବଂ ଅଭିଭାବକମାନେ ଏପରି ଏକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ଯାହା ସେମାନଙ୍କ ପିଲାଙ୍କ ବୟସ, ଆଗ୍ରହ ଏବଂ ଆବଶ୍ୟକତା ପାଇଁ ସର୍ବୋତ୍ତମ ଅଟେ। ଏହା ଆନୁପାତିକ ହେବା ଉଚିତ, ଅର୍ଥାତ୍ ଅନ୍ଲାଇନ୍ ବିପଦରୁ ସୁରକ୍ଷାକୁ ସର୍ବାଧିକ କରିବା ସହିତ ପିଲାଙ୍କର ଅନୁସନ୍ଧାନ କରିବା, ଶିଖିବା ଏବଂ ନିଜକୁ ମୁକ୍ତ ଭାବ ପ୍ରକାଶ କରିବାର କ୍ଷମତାକୁ ସୀମିତ ନକରି ସୁଯୋଗ ଓ ସୁବିଧାଗୁଡ଼ିକୁ ବଜାୟ ରଖିବା। ଡିଜିଟାଲ ଜ୍ଞାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ଦ୍ୱାରା ପିତାମାତା ଏବଂ ଅଭିଭାବକମାନେ ବୈଷୟିକ ଜ୍ଞାନକୌଶଳ ସହିତ ସକ୍ରିୟ ଭାବରେ ଜଡ଼ିତ ହୋଇପାରିବେ ଏବଂ ଗଠନମୂଳକ ତଥା ସନ୍ତୁଳିତ ଡିଜିଟାଲ ଅଭ୍ୟାସର ଏକ ଉଦାହରଣ ସାଜିପାରିବେ।
0: ଶ୍ରୋତାବନ୍ଧୁ, ସରକାର ଅନ୍ଲାଇନ୍ ପ୍ରସାରଣକାରୀ, ଡିଜିଟାଲ ବିକାଶକାରୀ ଏବଂ ଉଦ୍ୟୋଗୀମାନଙ୍କୁ ଏପରି ବୈଷୟିକ ଜ୍ଞାନକୌଶଳ ପ୍ରସ୍ତୁତ କରିବାକୁ ଉତ୍ସାହିତ କରିବା ଉଚିତ ଯାହା ବୟସ ଉପଯୁକ୍ତ ବିଷୟବସ୍ତୁ ମାଧ୍ୟମରେ ପିଲାଙ୍କ ବିକାଶ ସହିତ ଖାପ ଖାଉଥିବ ଏବଂ ଅନୁପଯୁକ୍ତ ବିଷୟବସ୍ତୁ ଯେପରି ସେମାନଙ୍କ ପାଇଁ ଉପଲବ୍ଧ ନହେବ ତାହା ନିଶ୍ଚିତ କରିବା ଦରକାର। ଯେତେବେଳେ ପିଲା ଏବଂ ଯୁବପିଢ଼ି ମାନସିକ ଅସୁସ୍ଥତାର ଚିହ୍ନ ଏବଂ ଲକ୍ଷଣ ଦେଖାନ୍ତି, ସେତେବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ତକ୍ଷେପ କରିବା ଜରୁରୀ। ପରିଶେଷରେ, ଡିଜିଟାଲ ଯୁଗରେ ପିଲା ଏବଂ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ଉଭୟ ବିପଦ, ଅବସାଦ, ସାଇବର ବୁଲିଂ, ସୋସିଆଲ ମିଡ଼ିଆ ଏବଂ ସୁବିଧା ସହିତ ଜଡ଼ିତ, ପିତାମାତାଙ୍କ ମାର୍ଗଦର୍ଶନ ଏବଂ ବିଦ୍ୟାଳୟ ସହଯୋଗ ଉପରେ ଆଧାରିତ ଏକ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ। ଡିଜିଟାଲ ଉପକରଣ ବ୍ୟବହାର ସୀମା ନିର୍ଦ୍ଧାରଣ କରନ୍ତୁ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି କରନ୍ତୁ, ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରନ୍ତୁ, ବିରୋଧୀ ନୀତି ପ୍ରଣୟନ କରନ୍ତୁ, ଆତ୍ମସଚେତନତାକୁ ଉତ୍ସାହିତ କରନ୍ତୁ, ଭାବନାକୁ ନିୟନ୍ତ୍ରଣ କରିବା ଶିଖାନ୍ତୁ, ମାଇଣ୍ଡଫୁଲନେସ୍ ଆପ୍ଗୁଡ଼ିକର ହସ୍ତକ୍ଷେପ ଏବଂ ଅନ୍ଲାଇନ୍ ସୁରକ୍ଷା ତଥା ସ୍ଥିତିସ୍ଥାପକତା ଉପରେ ଆଧାରିତ ସମ୍ବଳଗୁଡ଼ିକୁ ବ୍ୟବହାର କରନ୍ତୁ। ଶ୍ରୋତାବନ୍ଧୁ, ସମସ୍ତେ ସୁଖୀ ହୁଅନ୍ତୁ ଏବଂ ସମସ୍ତେ ରୋଗମୁକ୍ତ ହୁଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ।
1: ତେବେ ଶ୍ରୋତାବନ୍ଧୁ, ଏଇତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା, ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
0: ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡ଼ିଟି ହେଲା airbalangir@gmail.com।
1: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହୁଛୁ। ନମସ୍କାର।

ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମରେ 10:30ରେ ପ୍ରଚାର କରିବୁ ପଣ୍ଡିତ ଏମ୍ ଏସ୍ ଗୋପାଳ କୃଷ୍ଣନଙ୍କ ଭାୟୋଲିନ୍ ବାଦନ ରାଗ ବିହ୍ଲାରୀ ଓ ପୂର୍ବୀ କଲ୍ୟାଣୀ। ଜାଣିଲେ ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥର ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଆଗାମୀକାଲି ପ୍ରାତଃ 5:53ରେ ଆରମ୍ଭ ହେବ ଆମର ଅଧିବେଶନ। ଓଡ଼ିଆ ଭକ୍ତିଗୀତ ଶୁଣିବେ 6:05ରେ, ଆରାଧନା କାର୍ଯ୍ୟକ୍ରମରେ 7:25ରେ ଓ ସନ୍ଧ୍ୟା 6:10ରେ। 6:30ରେ ଆଜିର ଭାବନାରେ ରହିଛି ପ୍ରଜ୍ଞା ପୁରାଣ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 447ତମ ଭାଗ ପ୍ରଚାର କରିବୁ 6:35ରେ। 7:35ରେ ଶୁଣିବେ ଚାଷର ହାଲ, ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର 284ତମ ଭାଗ ପ୍ରଚାର କରିବୁ 7:40ରେ। ପାରମ୍ପରିକ ଗୀତରେ ଛାନ୍ଦ ରହିଛି 7:50ରେ ଓ ଅପରାହ୍ନ 5:30ରେ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 8:30ରେ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 8:45ରେ ଓ 10:00ରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ 9:00ରୁ 10:00, ଦିନ 10:05ରୁ 11:00, ମଧ୍ୟାହ୍ନ 12:30ରୁ 1:50, ଅପରାହ୍ନ 2:45ରୁ 5:00, ପୁଣି 9:15ରୁ 10:00 ପର୍ଯ୍ୟନ୍ତ। ଦିନ 11:00ରେ ପ୍ରଚାର କରିବୁ ଫୋନ୍ ଇନ୍ରେ ଆପଣମାନଙ୍କ ମନପସନ୍ଦ ଗୀତର ଦ୍ୱିତୀୟ ଭାଗ। ମଧ୍ୟାହ୍ନ 12:00ରେ ରହିଛି ଭକ୍ତକବି ରାମଦାସ ବିରଚିତ ଡାଢ଼ିୟତା ଭକ୍ତିର ଦୀନବନ୍ଧୁ ଦାସ ସମ୍ବାଦର ପ୍ରଥମ ଭାଗ, ବେତାର ସମ୍ପାଦନା ଶ୍ରୀଚରଣ ଦାସ, ସଙ୍ଗୀତ ଦେଇଛନ୍ତି ଚୌଧୁରୀ ଭାରତୀ କୃଷ୍ଣ, ପ୍ରଯୋଜନା ଦୀପକ ସାମନ୍ତରାୟ। ଓଡ଼ିଆ ସୁଗମ ସଙ୍ଗୀତ ଶୁଣିବେ 12:30ରେ। ଅପରାହ୍ନ 5:00ରେ ପ୍ରଚାର କରିବୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ, ହିନ୍ଦୀ ଭକ୍ତି ଗୀତ ରହିଛି 5:45ରେ ଓ 8:25ରେ। ଶୁଣିଲେ ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ବନବିହାରୀ ପଣ୍ଡାଙ୍କ ରଚନାରୁ, ସଙ୍ଗୀତ ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

କାର୍ଯ୍ୟକ୍ରମର ଶେଷ ଗୀତଟି ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନାରୁ, ସଙ୍ଗୀତ ସରୋଜ ନନ୍ଦ।

ଶୁଣିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଅଟକାଇ ଦିଏ। ଦେବଦୂତ ଭଳି କେବେ କେବେ ଯଦି ସହୃଦୟ ବ୍ୟକ୍ତି ଜଣେ ସେହି ବିପଦ ସମୟରେ ରକ୍ତ ବୁନ୍ଦାଏ ଦାନ କରନ୍ତି, ପ୍ରାଣୀଟିଏ ବଞ୍ଚିଯାଏ। ସେଥିପାଇଁ ରକ୍ତଦାନ ହେଉଛି ପୃଥିବୀର ଶ୍ରେଷ୍ଠ ଦାନ। ଆଦିମ କାଳରୁ ଆଜି ପର୍ଯ୍ୟନ୍ତ ଏ ପୃଥିବୀ ପୃଷ୍ଠରେ ଯେତେ ପ୍ରକାର ଦାନ ଅଛି, କୌଣସି ଦାନରେ ମଣିଷ ଜୀବନ ପାଏ ନାହିଁ, କେବଳ ରକ୍ତ ଦାନରେ ମଣିଷ ଜୀବନ ପାଇଯାଏ। ସେଥିପାଇଁ ତ ସ୍ଲୋଗାନ ଅଛି, ରକ୍ତଦାନ ଜୀବନ ଦାନ, ରକ୍ତଦାନ ମହାପୁଣ୍ୟ। ପୁରାଣ କାଳରୁ ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ଭୂମିଦାନ, ସୁବର୍ଣ୍ଣ ଦାନ ଓ ଶିକ୍ଷାଦାନ ଆଦି ଅନେକ ପ୍ରକାର ଦାନ ରହିଛି। ଏସବୁ ଦାନ କରି ସାରିବା ପରେ ମଣିଷ ଯେତିକି ଆତ୍ମତୃପ୍ତି ଲାଭ କରେ, ତାଠାରୁ ଅଧିକ ଆତ୍ମତୃପ୍ତି ରକ୍ତଦାନ କଲେ ମିଳିଥାଏ। ମଣିଷକୁ ଶ୍ରେଷ୍ଠ ପ୍ରାଣୀ ଭାବରେ ଭଗବାନ ଯେହେତୁ ଗଢିଛନ୍ତି, ଶ୍ରେଷ୍ଠତ୍ୱକୁ ବଜାୟ ରଖିବା, ମାନବିକତାର ପରିଚୟ ଦେବା, ସମାଜ ପାଇଁ, ଜାତି ପାଇଁ, ମାଟି ପାଇଁ କିଛି କରିବାର ଦାୟିତ୍ୱ ଆମ୍ଭମାନଙ୍କର ରହିଛି। ନିଜକୁ ସମାଜ ପାଖରେ ସମର୍ପିତ ରଖିପାରିଲେ ଜୀବନ ସାର୍ଥକ ହେବ ନିଶ୍ଚୟ। ସେଥିପାଇଁ ସନ୍ଥ କବି ଭୀମ ଭୋଇ ସେଦିନ ଗାଇ ଉଠିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ। ଏଠାରେ କିନ୍ତୁ ପ୍ରାଣୀଙ୍କ ଦୁଃଖ ଦୂର ହେବା ସହିତ ନିଜେ ମଧ୍ୟ ଆନନ୍ଦ ଓ ଆତ୍ମତୃପ୍ତି ପାଇପାରିବା, କାରଣ ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ। ଅନେକଙ୍କର ଭ୍ରାନ୍ତ ଧାରଣା ବି ଥାଏ ଯେ ରକ୍ତଦାନ କରିଦେଲେ ଆମର ଶରୀର ଦୁର୍ବଳ ହୋଇଯିବ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ, କାରଣ ଗୋଟିଏ ବୁନ୍ଦା ରକ୍ତରେ 3.5 ମିଲିୟନ ଲୋହିତ ରକ୍ତ କଣିକା ଥାଏ। ରୋହିତ ରକ୍ତ କଣିକା ଥିବାରୁ ଲାଲ ଦେଖାଯାଏ। ରକ୍ତଦାନ କରିବା ପରେ ଏହି ରକ୍ତ 2 ସପ୍ତାହରୁ 3 ସପ୍ତାହ ମଧ୍ୟରେ ଭରଣା ହୋଇଯାଏ। ରକ୍ତଦାନ ଅର୍ଥ ନିଜ ଶରୀରରୁ ସ୍ୱଇଚ୍ଛାରେ ରକ୍ତ ବାହାର କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେବା। ଏହା ଏକ ମହତ ଦାନ। ରକ୍ତ ଏମିତି ଏକ ଜିନିଷ ଯାହା ଅନ୍ୟ କେଉଁଠି ତିଆରି ହୁଏ ନାହିଁ, କେବଳ ମଣିଷ ହିଁ ମଣିଷକୁ ଦେଇପାରିବ। ଦୁର୍ଘଟଣା, ଅସ୍ତ୍ରୋପଚାର, କର୍କଟ, ଥାଲାସେମିଆ, ପ୍ରସବ ସମୟରେ ମା ମାନଙ୍କୁ ରକ୍ତ ଦରକାର ହୁଏ। ଆମେ ଯାହାକୁ ରକ୍ତ ଦେଉଛନ୍ତି ତାକୁ ଜାଣିନୁ, ତଥାପି ଆମ ରକ୍ତ ତାଙ୍କର ଜୀବନ ବଞ୍ଚାଉଛି। ଏହା ହିଁ ପ୍ରକୃତ ମାନବିକତା। ଗୋଟିଏ ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ। ଜଣେ ଲୋକ ରକ୍ତ ନ ଦେଲେ ବି ଏହି ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ ପୁରିଗଲେ ଆପେ ଆପେ ମରିଯାଏ। ରକ୍ତଦାନ କଲେ ଗୋଟିଏ ଲୋକର ଜୀବନ ରକ୍ଷା ହୋଇଯାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କିଛି ପୁଣ୍ୟ ମଧ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଜୀବନ ପ୍ରଦାୟିନୀ ଲାଲ ରକ୍ତ କଣିକାର ଦାନ ଯେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରେ, ଏଥିରେ ଦ୍ୱିମତ ନାହିଁ। ଆମେ 18 ବର୍ଷରୁ ଆରମ୍ଭ କରି 60 ବର୍ଷ ପର୍ଯ୍ୟନ୍ତ ରକ୍ତଦାନ କରିପାରିବା। ରକ୍ତଦାନ ପ୍ରାୟ 90 ଦିନ ବ୍ୟବଧାନରେ କରିପାରିବା। ଜଣେ ସୁସ୍ଥ ସବଳ ମଣିଷ ଦେହରେ 5 ରୁ 6 ଲିଟର ରକ୍ତ ଥାଏ। ରକ୍ତଦାନ କରିବା ସମୟରେ ନିଜର ଶରୀର ସୁସ୍ଥ ଓ ସବଳ ଥିବା ସହ ଓଜନ 45 କିଲୋଗ୍ରାମରୁ ଅଧିକ ଓ ହିମୋଗ୍ଲୋବିନ 12.5ରୁ ଅଧିକ ଥିବା ନିହାତି ଆବଶ୍ୟକ। ପୁରୁଷ 3 ମାସରେ ଥରେ ଓ ମହିଳା 4 ମାସରେ ଥରେ ରକ୍ତ ଦେଇପାରିବେ। ରକ୍ତଦାନ କରିବା ସମୟରେ ପେଟ ଖାଲି ନଥିବ କିମ୍ବା ସମ୍ପୂର୍ଣ୍ଣ ଭର୍ତ୍ତି ହୋଇନଥିବା ଆବଶ୍ୟକ। ହାଲକା ଖାଦ୍ୟ ଖାଇ ରକ୍ତଦାନ କରିବା ଠିକ ଅଟେ। ରକ୍ତଦାନ କରିବା 2 ମାସ ପୂର୍ବରୁ କୌଣସି ପ୍ରକାରର ଟୀକା ନେଇନଥିବା ଆବଶ୍ୟକ ଅଟେ। ଆମେ ବାରମ୍ବାର ରକ୍ତଦାନ କରିବା ଦ୍ୱାରା ଆମ ଶରୀରର ଅନେକ ରୋଗ ବିଷୟରେ ପରୀକ୍ଷା ମଧ୍ୟ ହୋଇପାରିବ। ରକ୍ତ ଗ୍ରୁପ ନିର୍ଣ୍ଣୟ ସହିତ HIV, ଏଡ୍ସ, ଜଣ୍ଡିସ, ସିଫିଲିସ, ମ୍ୟାଲେରିଆ, ହେମୋଗ୍ଲୋବିନ ଆଦି ପରୀକ୍ଷା ହୋଇଥାଏ, ଯାହାଫଳରେ ନିଜ ଶରୀରର ରୋଗ ବିଷୟରେ ଆମେ ଜାଣିପାରୁ। ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ ନୂଆ ରକ୍ତକୋଷ ତିଆରି ହୁଏ। କୋଲେଷ୍ଟ୍ରଲ ବା ଚର୍ବି ଅଂଶ କମିଯିବା ସହ ହୃଦରୋଗ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ସେଥିପାଇଁ ରେଡକ୍ରସ ସଂସ୍ଥା ମାଧ୍ୟମରେ ଆଜି ଅନେକ ଅନୁଷ୍ଠାନ, ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ରକ୍ତ ସଂଗ୍ରହ କରି ରକ୍ତ ଅଭାବ ସମୟରେ ଯୋଗାଇ ଦେବାର ମାଧ୍ୟମ ସାଜୁଛନ୍ତି। ରକ୍ତଦାନ କରି ସାମାଜିକ ସେବା କରିବା ସହିତ ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରୁଛନ୍ତି।

0: ଛନ୍ତି। ରକ୍ତଦାନ କରିବା ପରେ ମନରେ ଏକ ଅଲଗା ଶାନ୍ତି ଆଉ ସନ୍ତୋଷ ମିଳେ, କାରଣ ଆମେ ଏକ ଅଜଣା ଲୋକର ଜୀବନ ବଞ୍ଚାଇ ପାରିଲେ। ରୋଗୀ ଅପରେସନ ହେବା ପୂର୍ବରୁ ରକ୍ତର ଆବଶ୍ୟକତା ହୋଇଥାଏ। ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତି ପାଇଁ ରକ୍ତ ହେଉଛି ସବୁଠାରୁ ଅଧିକ ମୂଲ୍ୟବାନ। ଯେକୌଣସି ଦେଶ ବିକଶିତ ହେବା ପାଇଁ ତାର ନାଗରିକ ପ୍ରଥମେ ସୁସ୍ଥ ହେବା ଆବଶ୍ୟକ। ପ୍ରତିବର୍ଷ ଭାରତରେ 12%ରୁ ଅଧିକ ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ରକ୍ତଦାନ କରୁ, ଆମେ ଜଣେ ଶ୍ରମିକ, ଜଣେ କୃଷକ, ଜଣେ ଯବାନ, ଜଣେ ଡାକ୍ତର, ଜଣେ ବୈଜ୍ଞାନିକଙ୍କର ଜୀବନ ବଞ୍ଚାଇ ଥାଉ। ସେମାନେ ବଞ୍ଚିଲେ ହିଁ ଦେଶ ଗଢିବେ। ରକ୍ତଦାନ ସିଧାସଳଖ ସମାଜର ପୁଞ୍ଜିକୁ ବଢାଏ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ସଂକଳ୍ପ କେବଳ ରାସ୍ତା, ବିଜୁଳି, ଶିଳ୍ପ ନୁହେଁ, ଏକ ସୁସ୍ଥ, ସକ୍ଷମ ଓ ସହାନୁଭୂତିଶୀଳ ଭାରତର ପରିକଳ୍ପନା। ରକ୍ତଦାନ ଏହି ସଂକଳ୍ପ ସହ ଏମିତି ଯୋଡି ହୋଇ ରହିଛି ଆମର ଭାବନା। ବିକଶିତ ଭାରତର ମୂଳଦୁଆ, ଏହା ଦେଶର ବିଶ୍ୱାସ ଓ ସହାନୁଭୂତିର ପୁଞ୍ଜି ତିଆରି କରେ। ଯେତେବେଳେ ପ୍ରତି ଯୁବକ ବର୍ଷକୁ ଅନ୍ତତଃ ଥରେ ବି ରକ୍ତଦାନ କରିବେ, ଭାରତ ରକ୍ତ କ୍ଷେତ୍ରରେ ଆତ୍ମନିର୍ଭର ହୋଇଯିବ। ଯେଉଁ ଦେଶର ନାଗରିକ ବିନା ସ୍ୱାର୍ଥରେ ଅନ୍ୟ ପାଇଁ ରକ୍ତ ଦିଅନ୍ତି, ସେ ଦେଶ ହିଁ ପ୍ରକୃତରେ ବିକଶିତ। ସଚେତନତା ସହ ଆଗେଇ ଆସିଲେ ଆମକୁ କାହାର ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହା ହିଁ ଆତ୍ମନିର୍ଭର ଭାରତ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଉଚ୍ଚ ନୀଚ ଭେଦଭାବ ଭୁଲି ଆମେ ସମସ୍ତେ ରକ୍ତଦାନ ପାଇଁ ସଂକଳ୍ପ ନେବା, ଏ ସମାଜ ପାଇଁ ଏକ ନୂତନ ଆଲୋକ ସାଜିବା। ନିଜେ ରକ୍ତଦାନ କରିବା ସହିତ ନିଜର ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ସାହି ପଡ଼ିଶାର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ରଖିବା। ତେବେ ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା।
1: ଶୁଣୁଥିଲେ ଆଲୋଚନା ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଶୁଭେନ୍ଦୁ ମେହେର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
5: ଆଇ ନୋ ନା।
4: RBI କହେ,
6: କର ସଠିକ ଆରମ୍ଭ, ହୁଏ ଫାଇନାନ୍ସିଆଲି ସ୍ମାର୍ଟ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: विनाश में सृजन के संकल्प को जिसे सोमनाथ ने चरितार्थ किया है, मैं यहां देख रहा हूं असत्य पर सत्य की विजय को जिसे प्रभाष पाटन ने बार बार जिया है, मैं यहां देख रहा हूं हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है, मैं यहां देख रहा हूं भारत के उस अविनाशी स्वरूप को जिसे सदियों के

0: इतिहास भी न मिटा सके न हरा सके।
1: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣ ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଯୋଜନା 2005 ମସିହାର ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ତ୍ୱରିତ ଓ ସୁଗମ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ।

0: ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69ଟି ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29ଟି ଅଭିଯୋଗର ଶୁଣାଣି କରି ତିନି ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19ଟି ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଜଲ୍ଦି ତ ପିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସୋମନାଥ ଅମୃତ ପର୍ବ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଇଛି। 5 ଦିନ ଧରି ଜାରି ରହିଥିବା ଏହି ସମାରୋହ କୁମ୍ଭାଭିଷେକ ସହ ସମାପନ ହୋଇଛି। 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ଦ୍ୱାରା ମନ୍ଦିର ଶିଖରରେ କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅଭିଷେକ କରାଯାଇଛି। 90 ମିଟର ଉଚ୍ଚ କ୍ରେନ୍ ବ୍ୟବହାର ମାଧ୍ୟମରେ ଏକ ବିଶାଳ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ଜଳବିଧି ଅନୁଷ୍ଠିତ ହୋଇଛି। ଭାରତୀୟ ବାୟୁସେନାର ଯବାନ ପବିତ୍ର ପ୍ରଭାସ ପଟନ ଭୂମିରେ ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ବାୟୁ ଏବଂ ଭୂମିବାୟୁ ମଧ୍ୟରେ ସମନ୍ୱିତ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଏକ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଶିଖର ଉପରେ ଗତକାଲି ପୁଷ୍ପବୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ଦିରର ଧ୍ୱଜ ପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିଛନ୍ତି। 1026 ମସିହା

0: ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ବହୁ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲା। ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃ ନିର୍ମାଣ ମାଧ୍ୟମରେ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ସୋମନାଥ ମନ୍ଦିର ଭାରତର ସବୁଠାରୁ ପବିତ୍ର ତୀର୍ଥସ୍ଥଳୀଗୁଡ଼ିକ ମଧ୍ୟରୁ ଗୋଟିଏ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବେ ସୋମନାଥ ମନ୍ଦିରକୁ ଗଣନା କରାଯାଏ। ଚଳିତ ବର୍ଷ ପ୍ରଥମ ଆକ୍ରମଣର ହଜାର ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଗତ ଜାନୁଆରୀ 11 ଏବଂ 12 ତାରିଖରେ ଅନୁଷ୍ଠିତ ସ୍ୱାଭିମାନ ପର୍ବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେଠାରେ ପବିତ୍ର ପୂଜା ଏବଂ ଜାତିର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। 72 ଘଣ୍ଟା ଧରି ଓଙ୍କାର ମନ୍ତ୍ର ମଧ୍ୟ ଜପ କରାଯାଇଥିଲା। ପ୍ରଭାସ ପଟନଠାରେ ଏକ ବିଶାଳ ସୌର୍ଯ୍ୟଯାତ୍ରା ଆୟୋଜନ ସହ ଶତାବ୍ଦୀ ଧରି ସୋମନାଥ ମନ୍ଦିରକୁ ସୁରକ୍ଷିତ ରଖିଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଲୋ ଚଲେ ସୋମନାଥ ଅଧୀନରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରାକୁ ଗତମାସ 30 ତାରିଖରେ ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ରେଳଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ 1300ରୁ ଅଧିକ ଭକ୍ତ ସୋମନାଥ ଯାତ୍ରା କରିଥିଲେ। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ବର୍ଷ ପୁନଃ ନିର୍ମିତ ମନ୍ଦିରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପୂର୍ବରୁ ସ୍ୱାଧୀନତା ପରେ 1947 ମସିହାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ଧ୍ୱଂସାବଶେଷ ପରିଦର୍ଶନ କରିବା ସହିତ ମନ୍ଦିର ପୁନଃ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଭାରତର ସାଂସ୍କୃତିକ ଆତ୍ମବିଶ୍ୱାସକୁ ପୁନରୁଦ୍ଧାର କରିବା ପାଇଁ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଅତ୍ୟାବଶ୍ୟକ ବୋଲି ସର୍ଦ୍ଦାର ପଟେଲ ଦୃଢ଼ ବିଶ୍ୱାସ ରଖିଥିଲେ। ଜନଭାଗିଦାରୀ ଏବଂ ଜାତୀୟ ସଂକଳ୍ପ ମାଧ୍ୟମରେ ବର୍ତ୍ତମାନର ଏହି ମନ୍ଦିର କୈଳାସ ମହାମେରୁ ପ୍ରସାଦ ସ୍ଥାପତ୍ୟ ଶୈଳୀରେ ପୁନଃ ନିର୍ମିତ ହୋଇଛି। 2003 ମସିହାରେ ସେଠାରେ ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀ ଆରମ୍ଭ ହୋଇଥିଲାବେଳେ 2017ରେ ଏହାକୁ ଅଧିକ ବିକଶିତ କରାଯାଇଥିଲା। 3D ଲେଜର ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ସେଠାରେ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇପାରିଛି। ମନ୍ଦିରର 27 ଫୁଟ ଧ୍ୱଜାଦଣ୍ଡ ସ୍ଥାୟୀ ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରତିନିଧିତ୍ୱ କରୁଛି। ମନ୍ଦିରରେ ଥିବା 1666ଟି ସୁନା ଖଚିତ କଳସ ଏବଂ 14,200ଟି ଧ୍ୱଜ ଶତାବ୍ଦୀ ଧରି ଶ୍ରଦ୍ଧା ଏବଂ କାରିଗରୀ କୌଶଳକୁ ପ୍ରତିଫଳନ କରିଆସୁଛି। ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92ରୁ 97 ଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୋମନାଥ ଅମୃତ ପର୍ବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।

ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକେ ଦେଶର ସାଂସ୍କୃତିକ ରାଜଧାନୀ ବନାବାର ଲାଗି ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆଇବା ଜୁଲାଇ ଏକ ତାରିଖ ଦେଶେ କାର୍ଯ୍ୟକାରୀ ହେବାର ଲାଗି ବାହାରିଲା ବିଜ୍ଞପ୍ତି। ବରଗଡ଼ ଜିଲ୍ଲାର ଆଇଷ୍ଠାନୁ ମୂଲ ହେଲା ଡାଲୁଆ ଧାନ ଘିନା। ଆଉର୍ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହୋଇଥିବା ଲଘୁଚାପର ପ୍ରଭାବ ଥି ଦେଶର 20 ଜିଲ୍ଲାର ବର୍ଷାର ସମ୍ଭାବନା। ଏଥର ପୁରା ଖବର। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜ ପୁନଃ ନିର୍ମାଣକେ 75 ବଛର ପୁରିଥିବାର ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗ ଦେଇକରି ଶ୍ରୀ ମୋଦି କହିଛନ୍, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଭକ୍ତି ଆଉ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇକରି ରହିଛି। ସୋମନାଥ ମନ୍ଦିରର ଭବ୍ୟ ଆଉ ପବିତ୍ର ପରିବେଶ ଭିତରେ ମହାଦେବଙ୍କର ପୂଜା ଅର୍ଚ୍ଚନା ଆଉ କୁମ୍ଭ ଅଭିଷେକ ଗୋଟେ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପହିଲା ଥର ଲାଗି 11 ତୀର୍ଥସ୍ଥଳୀନୁ ପବିତ୍ର ପାଏନ ଆଣିକରି ଜଳାଭିଷେକ କରାଯାଇଥିଲା। ଏ ଅବସରରେ ଶ୍ରୀ ମୋଦି ସେନ ଗୋଟେ ପତାକା ଉତ୍ତୋଳନ ଉତ୍ସବ ଥି ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना हो।
0: ଭାରତୀୟ ବାୟୁସେନା ତରଫୁ ସୂର୍ଯ୍ୟକିରଣ, ଏରୋବେଟିକ୍ସ ଟିମ୍ ତରଫୁ ଭିନ୍ ଭିନ୍ କଳା କୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ଜରିଏ ସୋମନାଥ ମନ୍ଦିର ଉପରେ ଫୁଲ ବର୍ଷା କରାଯାଇଥିଲା। ସୋମନାଥ ଅମୃତ ପର୍ବ ବାବଦ ଗୋଟେ ଖାସ୍ ପ୍ରଦର୍ଶନୀକେ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ତାର ଆଗନୁ ଶ୍ରୀ ମୋଦି ଗୋଟେ ରୋଡ୍ ଶୋ ଥି ହମିଦଜୀ ଗୋହିଲ ସର୍କଲ ତକ ଯାଇକରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବଛର ପୂର୍ତ୍ତି ଅବସରରେ ଆଜ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନଥିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପୀଠନ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସୋମନାଥ ଆଉ ଲିଙ୍ଗରାଜଙ୍କର ଭିତରେ ଥିବାର ଅଦୃଶ୍ୟ ଆଉ ଗଭୀର ସମ୍ପର୍କ ବାବଦେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଆଉ ଶୈବପୀଠମାନଙ୍କର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇକରି କହିଛନ୍, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କର ଆତ୍ମସମ୍ମାନର ପ୍ରତୀକା। ମନ୍ଦିର ପୁନରୁଦ୍ଧାରର 75 ବଛର ଭାରତର ସାଂସ୍କୃତିକ ଜାଗରଣର ନୂଆ ଅଧ୍ୟାୟ ହୋଇଛି। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଭାରତୀୟ ସଭ୍ୟତାର ପୁନଃ ସ୍ଥାପନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦର୍ଶୀ ନେତୃତ୍ୱ ଥି ଦେଶେ ସାଂସ୍କୃତିକ ପୁନଃ ଜାଗରଣ ହେଉଛେ। ବିକାଶ ଆଉ ଐତିହ୍ୟକେ ଏକଠନିଆ କରିକରି ଓଡ଼ିଶାକେ ଦେଶର ସାଂସ୍କୃତିକ ରାଜଧାନୀ ବନାବାରକେ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର 330 କୋଟି ଟଙ୍କା ଖର୍ଚ୍ଚାଥି ଏକାମ୍ର କ୍ଷେତ୍ରର ବିକାଶ ଆଉ 1000 କୋଟି ଟଙ୍କା ଖର୍ଚ୍ଚାଥି ଶ୍ରୀଜଗନ୍ନାଥ ସଂଗ୍ରହାଳୟ ବାଗିର ପ୍ରକଳ୍ପ ଲାଗି ଖର୍ଚ୍ଚା କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକେ ତହକାବାର ଲାଗି ପର୍ଯ୍ୟଟନ ଜରିଏ ସ୍ଥାନୀୟ ଲୋକଙ୍କର ଲାଗି ରୋଜଗାର ତିଆରି କରବାରଟା ସରକାରଙ୍କର ମୂଳ ଲକ୍ଷ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଭାରତର ସାଂସ୍କୃତିକ ପରମ୍ପରା ଆଉ ଶୈବପୀଠମାନଙ୍କର ମହିମା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମେ ମାସର ଆଜିର ଦିନେ ସେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଥି ଭାରତ ତରଫୁ ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ

0: ପରୀକ୍ଷା କରାଯାଇଥିଲା। ଭାରତର ଇ ସାହସ କେ ବିଶ୍ୱ ଦରବାର ନ ପହଞ୍ଚାବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛେ ସମାବେଶୀ ବିକାଶ ଲାଗି ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ପ୍ରଯୁକ୍ତି ବିଦ୍ୟା ଆଉ ଆତ୍ମନିର୍ଭରଶୀଲ ଭାରତ ଗଠନଥି ଗୋଟିଏ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 1998 ସଫଲ ପୋଖରାନ ପରୀକ୍ଷଣକେ ଭାରତର ବୈଜ୍ଞାନିକ କ୍ଷମତା ଆଉ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଆଉ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଏସବୁ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଆର୍ ବୈଜ୍ଞାନିକ କୌଶଳ ଜରିଏ ଭାରତର ପ୍ରଗତିଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ବୈଜ୍ଞାନିକ ଆଉ ଗବେଷକମାନଙ୍କ ନିରନ୍ତର ପ୍ରୟାସ ଆଉ ଆତ୍ମନିର୍ଭର ସୁରକ୍ଷିତ ଆଉ ଭବିଷ୍ୟତମୁଖୀ ଭାରତ ଗଠନ ଲାଗି ବହୁତ ଜରୁରୀ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 କାର୍ଯ୍ୟକାରୀ କରବା ଲାଗି ବିଜ୍ଞପ୍ତି ବାହାର କରିଛନ୍। ଆଇବା July 1 ନୁ ଦେଶେ ଇ ଆଇନ କାମ କରବା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଯୋଜନାଥି ଫି ଆର୍ଥିକ ବର୍ଷରେ 125 କାମ ଯୋଗାଇ ଦିଆଯିବା। ଆମର ସମ୍ବାଦଦାତାଙ୍କ ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଖର୍ଚ୍ଚା କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବାର ଅଳଙ୍କାରମାନଙ୍କର ଗଣତି କାମ ଆଜି ଉପରବେଳା 4 ମୂଲ ହୋଇଛି। ଭିନ୍ ଭିନ୍ ରତ୍ନଭଣ୍ଡାରର ଗଣତି ଖେପେ ଖେପେ ପାଖାପାଖି 57 ଅଟକା ହୋଇସାରିଛି। ପୁରା ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁସାରେ ସ୍ୱଚ୍ଛତା ଆଉ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ ଅଧିକାରୀଙ୍କର ଉପସ୍ଥିତି ଗନ୍ତିମନ୍ତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବାର ତକ ଭିତର କାଠନୁ ଭକ୍ତମାନଙ୍କର ଦର୍ଶନ ବନ୍ଦ ରହିବା, ବାହାର କାଠ ପାଖୁ ଦର୍ଶନ ବ୍ୟବସ୍ଥା ଜାରି ରହିବା। ଇତାର ଉତ୍ତରର ଗନ୍ତି ଦିନମାନଙ୍କର ବାବଦେ ସୂଚନା ଇ କ୍ଷେପେ ଉତ୍ତରୁ ଘୋଷଣା କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍।
1: May 11 2026 ଏବଂ ଆସନ୍ତାକାଲି May 12 2 ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜ ଅନୁସାରେ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ବରଗଡ଼ ଜିଲ୍ଲାର ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ଗୁଡ଼େସିରା ବଜାର ପରିସନ୍ନ ଡାଲୁଆ ଧାନଗିନା ଆସ୍ଥାନୁ ମୂଲ ହୋଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଧାନଘିନାର ଶୁଭାରମ୍ଭ କରିଛନ୍। ଏ ଅବସରରେ କେତେଜଣ ଚାଷୀଙ୍କ ଠାନୁ ଧାନଘିନା ଯାଇଥିଲା, ଆଉ 4 ଚାଷୀଙ୍କୁ ପ୍ୟାକ୍ସ ଆଉ ଆର୍ଏମ୍ସି ତରଫରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟି ଗୁଡ଼େସିରା, ପଥରଲା, ଗୋବିନ୍ଦପୁର, ଚକରକେନ୍ ଗ୍ରାମ ପଞ୍ଚାୟତର 100 ଅଧିକା ଚାଷୀ ଯୋଗ ଦେଇଥିଲେ। ଆକାଶବାଣୀର 90 ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକ ସଙ୍ଗୀତ ସମାରୋହ ନୂଆ 90 ର ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ହେବାରକେ ଥିବାର ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବାର ଜନଶୁଣାଣୀ ଶିବିରଟି 72 ଅଭିଯୋଗ ଆସିଥିଲା। ରେଡ୍କ୍ରସ ଅଧୀନଥି ଜନକୁ 50,000 ସାହାଯ୍ୟ ବାବଦେ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ହରବଙ୍ଗା ପଞ୍ଚାୟତ ସମିତିନ ହୋଇଥିବାର ଜନଶୁଣାଣୀ ଶିବିରଟି 73 ଅଭିଯୋଗ ଆସିଥିବା ବେଳେ 29 ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ହୋଇଥିବାର ଶିବିରଟି 18 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବାର ଅଭିଯୋଗ ଶୁଣାଣି ଶିବିରଟି 59 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ମହଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବାର ଶୁଣାଣି ଶିବିରଟି 105 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 25 ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇତାର ପ୍ରଭାବଟି ରାଇଜେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର 20 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି

କରାଯାଇଛି। ସେସେ ମୁଖିଆ ଖବର ଫେର ଘାଏ। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଭିଭିଜି ରାମଜୀ ଆଇନ ଆଇବା ଜୁଲାଇ ଏକ ତାରିଖ ଦେଶେ କାର୍ଯ୍ୟକାରୀ ହେବା ଲାଗି ବାହାରିଲା ବିଜ୍ଞପ୍ତି। ବରଗଡ଼ ଜିଲ୍ଲା ଆଷ୍ଟାନ ମୂଲ ହେଲା ଡାଲୁଆ ଧାନଗିନା। ଆଉର୍ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନହିଥିବାର ଲଘୁଚାପର ପ୍ରଭାବଟି ଦେଶର 20ଟା ଜିଲ୍ଲାନ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ. ଭାରତର ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି. ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା. ଏବଂ ଆଇସିସି ପୁରୁଷ ଆନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି. ଗୁଜରାଟର ପ୍ରଭାସପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି. ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟ संरक्षण करिपारे बोली प्रदर्शित करिछन्ते.
1: यहां देख रहा हूं विनाश में सृजन के संकल्प को जिसे सोमनाथ ने चरितार्थ किया है. मैं यहां देख रहा हूं असत्य पर सत्य की विजय को जिसे प्रभाष पाटन ने बार बार जिया है. मैं यहां देख रहा हूं हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है. मैं यहां देख रहा हूं भारत के उस अविनाशी स्वरूप को जिसे सदियों के कुत्सित प्रयास भी न मिटा सके न हरा सके.
0: ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ଅମୃତ ମହୋତ୍ସବ କେବଳ ଅତୀତକୁ ସ୍କରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉନାହିଁ, ବରଂ ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟ

0: ଦେଶରେ ଏହା ପାଳିତ ହେଉଛି। ନିଜର ଐତିହ୍ୟ ସଂରକ୍ଷଣ ଦ୍ୱାରା ଗୋଟିଏ ରାଷ୍ଟ୍ର ବଞ୍ଚି ରହିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 1998 ହୋଇଥିବା ପରମାଣୁ ପରୀକ୍ଷଣକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ପୋଖରାନ୍2 ହୋଇଥିବା ପରମାଣୁ ପରୀକ୍ଷଣ ଜରିଆରେ ଭାରତର ବୈଜ୍ଞାନିକମାନେ ବିଶ୍ୱ ନିକଟରେ ଦେଶର କ୍ଷମତାକୁ ପ୍ରଦର୍ଶିତ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହେ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋଁ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚ ଗା ହେ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
0: ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପବିତ୍ର ସୋମନାଥ ମନ୍ଦିର ଉପରେ ଉଡ଼ୁଥିବା ଧ୍ୱଜ ଭାରତ ବିଶ୍ୱାସର ବିଜୟ ପ୍ରତୀକ ଏବଂ କୋଟି କୋଟି ଭାରତୀୟଙ୍କ ସାମୂହିକ ଚେତନାର ଦିବ୍ୟ ପରିପ୍ରକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ଧ୍ୱଜ ସର୍ବଦା ଦେଶର ଗରିମାର ଗୁଣଗାନ କରିବ ଏବଂ ଏଥିନିମନ୍ତେ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଧାନମନ୍ତ୍ରୀ ଦେଇଥିବା ସାତସୂତ୍ରୀ ଆହ୍ୱାନକୁ ଦେଶବାସୀ ପାଳନ କରିବାକୁ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି ଏହି ଦିବସ 1998 ହୋଇଥିବା ପୋଖରାନ୍ ପରୀକ୍ଷଣର ସଫଳତାକୁ ସ୍କରଣ କରାଉଛି। ଗତ ଦଶନ୍ଧିରେ ଭାରତର ପ୍ରତିରକ୍ଷା ଉତ୍ପାଦନ 174 ଗୁଣ ବୃଦ୍ଧି ପାଇ 1.54 ଲକ୍ଷ କୋଟି ଟଙ୍କାରେ ପହଞ୍ଚପାରିଛି। ସେହିପରି ଏକ ଦଶନ୍ଧିରେ ପ୍ରତିରକ୍ଷା ରପ୍ତାନୀ ପରିମାଣ 34 ଗୁଣ ବୃଦ୍ଧି ପାଇଛି। ଡକ୍ଟର ସିଂ ଘରୋଇ ରାଷ୍ଟ୍ରାୟତ୍ତ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି 2014 ଦେଶରେ ମାତ୍ର 350 ଷ୍ଟାର୍ଟଅପ୍ ରହିଥିଲା। ସମ୍ପ୍ରତି ଦେଶରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ବିଶ୍ୱର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ଭାରତ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଏନ୍ଡିଏର ବରିଷ୍ଠ ନେତା ଏନ୍ ରଙ୍ଗାସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉପରାଜ୍ୟପାଳ କେ କୈଳାସନାଥନ ଆସନ୍ତା ବୁଧବାର ଦିନ ଲୋକନିବାସଠାରେ ଶ୍ରୀ ରଙ୍ଗାସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ପୁଡୁଚେରୀ ବିଜେପି ଦାୟିତ୍ୱରେ ଥିବା ନିର୍ମଳ କୁମାର ସୁରନ ଏବଂ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଆସନ୍ତା 45 ଦିନ ମଧ୍ୟରେ ରାଜ୍ୟ ସୀମାନ୍ତରେ ବାଡ଼ ତିଆରି ପାଇଁ ସୀମା ସୁରକ୍ଷା ବାହିନୀକୁ ଜମି ହସ୍ତାନ୍ତର କରାଯିବ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଗଠିତ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଶ୍ରୀ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସରକାରୀ ଭାବେ ଆୟୁଷ୍ମାନ ଭାରତ ଯୋଜନାକୁ ସାମିଲ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ହାତକୁ ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ନିର୍ବାଚନ ପ୍ରଚାର ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍କୁଲ ଚାକିରି ଆବେଦନ କରିବାର ବୟସସୀମା 5 ବର୍ଷ କୋହଳ ସମ୍ପର୍କରେ ଦେଇଥିବା ପ୍ରତିଶ୍ରତି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ରେ ମଧ୍ୟ ଆଇଏଏସ୍, ଆଇପିଏସ୍ ଏବଂ ରାଜ୍ୟ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି 2025 ଜୁନ୍ ଜନଗଣନା ସର୍କୁଲାରକୁ ପୂର୍ବ ସରକାର କାର୍ଯ୍ୟକାରୀ କରିନଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ 60 ଦିନ ପାଇଁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ 45 ଦିନ ଲାଗି ଏଲ୍ପିଜି ମହଜୁଦ ରହିଥିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ 5ମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା, ଇସ୍ରାଏଲ୍, ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ

ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ରେ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ଜାତ

0: ତିନି ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବା ବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଆନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବାରିପଦାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ
3: ଆମେ ମୟୂରଭଞ୍ଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ବନେଇବା ପାଇଁ ଚାହୁଁଛୁ। ତେଣୁ ଏଠି 4 ୟୁଏଲ୍ବି ଥିଲା, ଏବେ ଆହୁରି ଆମେ 6 ନୂଆ ୟୁଏଲ୍ବି ତିଆରି କରିଛୁ। ତେଣୁ ନୂଆ ୟୁଏଲ୍ବି ର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡାକୁ ଆମେ ଡ୍ରେନେଜ୍ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ ଯୋଉଠି ଜାଗା ମିଳିଛି ସେଠି ଅଫିସ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲ୍ବି କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯୋଉ ୟୁଏଲ୍ବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲ୍ବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛି। ଏବେ ଯାଇଥିଲି ସୋନପୁର, ଯାଇଥିଲି ସେଠି ରିଭ୍ୟୁ କଲି, ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ 4 ପୁରୁଣା ୟୁଏଲ୍ବି ଏବଂ 6 ନୂଆ ୟୁଏଲ୍ବି ର ମଧ୍ୟ ରିଭ୍ୟୁ କଲୁ, ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବ। ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ ଧରିବୁ ତାକୁ ତା ଉପରେ ଆକ୍ସନ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହଉ, ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୁରେଶ ସିଟି ବନେଇତ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିରେ ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
2: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ 3 ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
4: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ୟୁନିଭର୍ସିଟିର ଆଜି ୟୁଜି ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ 3 ଫାକଲ୍ଟି ଯୋଉ ଅଛି ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ୍ 81.59% ରେଜଲ୍ଟ ହେଇଛି। ଆର ବର୍ଷ ଅପେକ୍ଷା ଆର ବର୍ଷ 81.29% ହେଇଥିଲା, ଏ ବର୍ଷ ତାଠୁ ଟିକେ ଅଧିକ ଭଲ ହେଉଛି ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
2: ସାନ୍ତାଳୀ ଭାଷାର ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ

0: ପ୍ରଭୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ଶୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସ୍ଦା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ଘରରୁ 588 ନମ୍ଘର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଉ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ, ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ପ୍ରଚାର କରୁଛୁ ଚାଷୀ ଭାଇଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଶ୍ୟାମ ସୁନ୍ଦର ପାଣ୍ଡେ ଆଜ୍ଞା।
1: ହଁ, ଗୁରୁଦୁ ଦିନ ହେଲାନ।
0: ହଁ, ତରଭାଠାନେ ଯେନ୍ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ହିସାବରେ ଅଛନ୍ ଆଜ୍ଞା।
1: ହଁ ହଁ
0: ଆଜ୍ଞା, ଯେନ୍ କହିଥିଲେ ସଫା ଗୁରସ୍ କେନ୍ତାକରି ଉତ୍ପାଦନ ହେଇପାର୍ବା, ଆଜିର ବୈଠକୀଠି ଲକ୍ଷକିଆ କରି ହେଟା ଟିକେ ଶୁନୁ
1: ଶୁନମା।
0: ହଁ ହଁ, ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ଜୁହାର
0: ପାଣ୍ଡେ ଆଜ୍ଞା, ପହେଲା ଆମକୁ କହିବେ ଆମର ଦେଶରେ ଦୁଗ୍ଧ ଉତ୍ପାଦନର ସ୍ଥିତି କେନ୍ତା ଅଛେ, କାଣା ଅଛେ, ଆର୍ କେନ୍ ରକମେ ଇଟା ଆମର ଦେଶର ଅବସ୍ଥା ସାଙ୍ଗେ ଯୋଡ଼ି ହେଇକିରି ଅଛେ ଯେ।
3: ଇହାଦେ ବିଶ୍ୱରେ ଏକ ନମ୍ବର ଦୁଗ୍ଧ ଉତ୍ପାଦନ ଦେଶ ହିସାବେ ଆମେ ଗଣା ଯାଉଛୁ, ଆଉ ସେଥିର ଲାଗି ମୁଇଁ ସବୁ ଗୁରସ୍ ଚାଷୀ ଭାଇମାନଙ୍କେ ତାନେ ଧନ୍ୟବାଦ ଦେମି। ତାଙ୍କର ପ୍ରଚେଷ୍ଟା ତାଙ୍କର ଇଏ ଲାଗି ଇ ମୁକାମ ତକ ଆମେ ପହଞ୍ଚି ପାରିଛୁ। କିନ୍ତୁ ଇହାଦେ ସମିଆର ଡାକ ହଉଛେ, ଖାଲି ଗୁରସ୍ ଜହ ଉତ୍ପାଦନ କଲେ ନାଇଁ ହୁଏ, ଆମେ କେନ୍ତାକିନା ସଫା ଗୁରସ୍ ଯେନ୍ଟା ସ୍ୱଚ୍ଛ ଦୁଗ୍ଧ ବୋଲୁଛନ୍, ତ ଆମେ ସଫା ଗୁରସ୍ କେନ୍ତାକିନା ପାଇପାର୍ମା। କାଁ ହଉଛେ ଦେଖୁନ୍, କେନ୍ସି ସାମାଜିକ ହେଲା, ଧାର୍ମିକ ପର୍ବପର୍ବାଣି ହେଲା, ଯେ ନହେଲେ ବି ଗୁରସ୍ ଟିକେ ଲାଗୁଛେ। ତାପରେ ଯଦି ସେଟା ଯଦି ବିଠିଲିଆ ହେଲା କି କାଣା ମିଶାଗୁଲା ହେଲା ବୋଲେ ଭଲ୍ ବି ନି ଲାଗେ। ତାର୍ ପାହାରେ ହଉଛେ ଆପଣଙ୍କର ଯେନ୍ତା କହିଲି, ଯିଏ କିଛି ନେଇ ଖାଇଥିବା କିଛି ନେଇ ହେଇଥିବା ମାର କ୍ଷୀରରେ ବଞ୍ଚୁଛେ ଜନମ ଛୁଆ, ତାକେ ବି ସେଇ କ୍ଷୀର ଦିଆ ହଉଛେ। ତ ଇ ଜିନିଷ୍ ମାନ୍କେ ଆମେ ଯଦି ଧ୍ୟାନ ଦେମା ବେଲେ ଗୁରସ୍ ନିହାତି ସ୍ୱଚ୍ଛ ହେବା କଥା। ତାର୍ ବାହାରେ ହଉଛେ ଆଉ କେତେଟା ଜିନିଷ୍ ଲାଗି ଆମେ ବାହାରକେ ରପ୍ତାନି ବି କରି ନାଇଁ ପାର୍ବା, ଯେନ୍ ଦିନ ଆମର ଚାଷୀ ଭାଇ ଆଉ ଟିକେ ଯେନ୍ ଲାଭ ପାଏତା ସେଟା ବି
4: ପଇସା
0: ହେତା
3: ସେଟା ବି ନି ହେଇପାର୍ବା।
0: ଆଜ୍ଞା,
3: ତ ତାର୍ ବାହାରେ ଆଉ ଗୋଟେ ଜିନିଷ୍ ମୁଇଁ ନ କହିମି ଚାଷୀ ଭାଇମାନ୍କେ, କାରଣ ଗୁରସ୍ ଯେହେତୁ ତାନେ ସମସ୍ତେ ଖାଉଛନ୍, ସେଥିରେ ବିଭିନ୍ନ ରୋଗ ବାଗ ବି ତାନେ ଦୁହି ଆଡ଼କେ ଯାଇ ଆସିପାର୍ବା। ଗାଈ ନିକେ ବି ଧୋଇଲା ଲୋକନୁ ଯାଇପାର୍ବା, ସେ ଗାଈର ଗୁରସ୍ରେ ଧୋଇଲା ଲୋକର୍କେ ଆସିପାର୍ବା, ତାପରେ ଯେନ୍ମାନେ ପିଉଛନ୍ ଖାଉଛନ୍ ସେମାନଙ୍କ ନିକେ ବି ଯାଇପାର୍ବା। ତ ଇସବୁ ଜିନିଷ୍କେ ଧ୍ୟାନରେ ରଖ୍ମା ଯଦି ବେଲେ ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନର ଆବଶ୍ୟକତା କାହିଁରେ କେତେ ଇହାଦେ।
0: ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନର ଆବଶ୍ୟକତା ତ ଗୁରୁଦୁଟି ଅଛି ବୋଲିକିରି କହିଲେ ଆଜ୍ଞା, କିନ୍ତୁ ଇ ସ୍ୱଚ୍ଛ ଦୁଗ୍ଧ ବୋଇଲେ କାଣା ବୋଲିକିରି ବୁଝ୍ମା? ସବୁନୁ ସଫା ଜିନିଷ୍ ଗୁରସ୍ ବୋଲସନ୍, ତ ଗୁରସ୍ଟା ଫେର୍ ସଫା କେନ୍ଟା ବୋଲ୍ମା ଆମେ?
3: ବଢ଼ିଆ କଥା, ତାନେ ଆମେ ଗୁରସ୍ ସଫା ବୋଲିକିନା କେନ୍ଟା ଜାଣିଲେ ଯେ ତ ଫେର୍ ସଫା ଗୁରସ୍ ଉତ୍ପାଦନ କରିପାର୍ମା। ତ ସଫା ଗୁରସ୍ ଯେନ୍ ହିସାବରେ କୁହାଯାଉଛେ, ଯାହାକେ ଚାଷୀ ଭାଇମାନେ ଟିକେ ଧ୍ୟାନ ଦେବେ, ଯେନ୍ ଗୁରସ୍ ଗୋଟେ ସୁସ୍ଥ ଗାଈର ଛିର୍ନୁ ଧୂଆଁ ହେଇଥିବ ଆଉ ତାକେ ଫେର୍ ଗୋଟେ ସଫା ସୁତୁରା ଜାଗାରେ ଧୂଆଁ ହେଇଥିବା କି ରଖାଯିବ, ତାର୍ପରେ ତାର୍ ବାହାରେ ହଉଛେ ବାହାରୁ କିଛି ହାନିକାରକ ଯେନ୍ଟାକି ତାକେ କ୍ଷତି କର୍ବାରଟା, ମନେ କରୁନ୍ ଆପଣଙ୍କର ଆରମ୍ଭ ହେଇଗଲା ଧୂଲ ଧୂଲାନୁ, ଧୂଲ ମଇଲ ମଶା ମାଛି କୁଟା କାଟି କାଦୋ ଚିକଲ ଗୋବର ପରିସ୍ରା ଏସବୁ କିଛି ସେଥିରେ ନାଇଁ ପଡ଼ିଥିବା। ତାପରେ ସେ ଯେନ୍ ଗୁରସ୍ରେ ଗୁରସ୍ର ସାଧାରଣ ଗୁଣବତ୍ତାଟା ଥିବା କଥା, ଆଉ ସ୍ୱାଦଟା ବି ଗୁରସ୍ ବାଗିର ଥିବା କଥା, ଅଲଗା ବେଶୀ ମିଠା ନେଇ କି ବେଶୀ ଇଏ ନେଇ କି ପ୍ୟାଞ୍ଚୁନି ଲାଗୁଥିବା କଥା, ଯେନ୍ତା ତାନେ ସାଧାରଣ ଗୁଣବତ୍ତା ନ୍ୟାଚୁରାଲ ଟେଷ୍ଟ ତାର ତାନେ ଗୁରସ୍ର ରହିବା କଥା। ଆଉ ଗୋଟେ ଜିନିଷ ନ ଅଛେ, ଗୁରସ୍ରେ କିଛି ଭଲ ଜୀବାଣୁ ଅଛନ୍ ଆଉ କିଛି ଖରାପ ଜୀବାଣୁ ଅଛନ୍, ତ ଯେନ୍ ଜୀବାଣୁର ସଂଖ୍ୟାଟା କମ୍ ରହିବା କଥା ତାର ମାନେ, ତ ଇ ତାର ବାହାରେ ଗୁରସ୍ ଏନ୍ତା ହେବା କଥା, ଆଉ ଯେନ୍ ଗୁରସ୍କେ କି ମନୁଷ୍ ଖାଇପାର୍ବା,
0: ହଁ
3: ମନୁଷ୍ୟର ଖାଦ୍ୟର ଉପଯୋଗୀ ହେଇଥିବା କଥା, ବେଲେ ଇ ଯେନ୍ ପାଞ୍ଚଟା ଜିନିଷ୍ ଆମେ କହେଲା ସେନ୍ତା ଗୁରସ୍ ଯଦି ଆମେ ବାହାର କରାଲା ବେଲେ ସେଟାକେ ଆମେ ସଫା ଗୁରସ୍ ବୋଲି କହିପାର୍ମା।
0: ସଫା ଗୁରସ୍ ବୋଇଲେ ତାର ସାଙ୍ଗେ ଗୁରୁଦୁଟେ କଥା କହିଥିଲେ ଆଜ୍ଞା, ଧୋଇଲ ମଇଲ ନୁ ଆରମ୍ଭ କରି କାଦୋ ଚିଖଲ ମାଏଟ ପାଏନ ଲାଗି ଯାଇଥିବା କି ଆର୍ କେନ୍ସି ପ୍ରକାର ବାହାରିଆ ଜିନିଷ୍ ସେଠି ମିଶି ଯାଇଥିବା, ଇ ଯେନ୍ କେତେଟା କଥା କହିଲେ, ପ୍ରକୃତରେ ଏଇଟା ଗୁରସ୍ ଦୁହିବାର ଉପରେ ନିର୍ଭର କରୁଛେ, ଆରୁ ଗୁରସ୍ର ଉତ୍ପାଦନ ଯେନ୍ ବୋଲସନ୍ ଗାଈଠାନେ ତିଆରି ହେବାର ଠାନୁ ଆମେ ଦୁହିବାର ତ, ଇ ଯେନ୍ ଉତ୍ପାଦନ ପ୍ରଣାଳୀ ପ୍ରକୃତରେ କାଣା ହେବାର କଥା ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଟିକେ କହିଦେବେ?
3: ଗୁରସ୍ଟା ଯେନ୍ ସ୍ୱଚ୍ଛ ଗୁରସ୍ ଯେନ୍ ବୋଲୁଛୁ, ସେ ଖରାପ ଗୁରସ୍ ହେବାରଟା ତାନେ ଆପଣଙ୍କର ଗାଈନୁ ଆରମ୍ଭ କରିକିନା ଆମେ ଖାଇବାର ତକ ଆମର ନିକେ ଯେନ୍ ପହଞ୍ଚୁଛେ, ସେ ଭିତରେ କେନ୍ସି ବି ଷ୍ଟେଜ୍ରେ ସେଟା ତାର୍ ନା ଅପମିଶ୍ରଣ ହେଇପାରେ କି ଖରାପ ହେଇପାରେ, ତ ଆମେ ସେଇ ସବୁ ଜିନିଷ୍କେ ଧ୍ୟାନ ଦେବାର୍କେ ପଡ଼୍ବା। ତ ଇନ ଚାଷୀ ଭାଇମାନଙ୍କୁ ତାନେ ଯେତେ ଜିନିଷ୍ ଦରକାର ସେମାନେ ଗୁରସ୍ ଦେଇଦେଲା ପରେ ତାର୍ପରେ କାଣା ହଉଛେ ସେମାନଙ୍କେ ବେଶୀ କିଛି ତାଙ୍କର ଟେନସନ୍ ନେଇନ। ତ ଚାଷୀ ଭାଇମାନେ ଆମର ଯେନ୍ ଗାଈ ଚାଷୀ ଅଛନ୍, ସେମାନେ ନିଜର ଲେଭେଲ୍ରେ କେତେ ଦୂର ତକ ସତର୍କତା ଅବଲମ୍ବନ କରିବେ, ତ ସେଇ ଜିନିଷ୍ଟା ଆମେ ଧ୍ୟାନ ଦେମା। କାରଣ ଦେଖୁନ୍, ମୋର କହିବାର ମାନେ ହଉଛେ ତାନେ ଗୋଟେ ବସ୍ରେ ଡ୍ରାଇଭର ଯେନ୍ତା ଆମେ କହେସୁଁ ଡ୍ରାଇଭର୍କେ 40-50 ଲୋକ ଯେତେ ଜଣ ବସିଛନ୍ ସମଗ୍ର ଜୀବନ ଧରିକିନା ସେ ଗାଡ଼ିକେ ଚଲଉଛେ।

0: ଜୀବନ ତାର ନେ ଅଛେ ତ ଗାଏ ଧୁଇଲା ବାଲା ବି ହେନ୍ତା ତାର ମାନେ ସେ ତାର ମାନେ ଯେହେତୁ ସବେ ଖାଉଛନ୍ ସେ ଗୁରସ୍ କେ ତାର ଟିକେ ହଉ ରଚେ ହଉ ମାନେ ଯେତିକି ବି ହଉ ସେ ଗୁରସ୍ ଯେତେବେଳେ ଅନ୍ୟ ଇଏରେ ମିଶୁଛେ ବେଲେ ତାର ଯଦି କିଛି ସେନ୍ତା ଅଛେ ସଫା ନେଇନ ବେଲେ ସେ ସବୁ ଗୁରସ୍ କି ଖରାପ ଆକାରରେ ପଲେଇ ଯାଇପାରବା ତ ସେମାନେ ବି ନିଜକେ ବସ୍ର ଡ୍ରାଇଭର ହିସାବରେ ଭାବିକିନା ଗୁରସ୍କେ ଉତ୍ପାଦନ କରବା କଥା। ତ ପହଲା ଜିନିଷ ହଉଛେ ଆପଣଙ୍କର ଯେନ୍ ପଚାରିଲେ ପ୍ରଣାଳୀ ଯେନ୍ଟା ତ ପହଲା କାମ ହଉଛେ ଗାଈନୁ ଆମେ ଆରମ୍ଭ କରମା। ଗାଈକେ ଯେତେବେଳେ ଆମେ ଧୋଇବାକେ ଯିମା ଗାଈର ପଜାଡ ତାହେଲେ ଆପଣଙ୍କର ଛିରର ଜଷ୍ଟ ଟିକେ ଆଗନୁ ମଝା ପିଠନୁ ଧରୁନ ଆପଣ ପଜାଡ଼କେ ପୁରା ଭଲ ଭାବେ ଧୋଇଦେମା। ଯଦି ଧୋଇ ନାଇଁ ପାରୁଛୁ ଉଦା କପଡ଼ାଟେ ସଫା ଉଦା କପଡ଼ା କରିକିନା ତାକେ ପୁଛି ଆନମା ତାର ଲେନ୍ ତାର ଗୋଡ଼ ତାର ପହ୍ନା ସବୁ କିଛି ଆଉ ଟିକେ ସ୍ପେସିଆଲ ଧ୍ୟାନ ଦେମା ଟିକେ ବେଶୀ ଧ୍ୟାନ ଦେମା ତାର ପହ୍ନାକେ ଆଉ ଛିର ମାନକେ ସେଟାକେ ଟିକେ ଭଲ ଭାବେ ଆମେ ଧୋଇଦେବାର ଅଛେ। ଆଉ ଗୋଟେ ଜିନିଷ ଧ୍ୟାନ ଦେବେ ଗୋଟେ ତାର ମାନେ ଯେନ୍ ଜାଗାରେ ବେଶୀ ରଡ଼ା କିଲ୍ଲାନି ହଉଥିବା କିନି ତର୍କୁଥିବା ଗାଈଟା ଗାଈ ଯଦି ଟିକେ ଯଦି ଏକ୍ସାଇଟେଡ଼ ତର୍କି ଗଲାଇ କାଣା ହେଲା ଆଦର ସେ ଆପଣଙ୍କର ଗୁରସ୍ କେ ଲାଭ ବି ମାରିପାରେ ପଡ଼ି ବି ଯାଇପାରେ ଆପଣଙ୍କର ଦିନେକର ପଲାଲା ତାପରେ ବହୁତ ଜିନିଷ ସେନ ଆସିକିନା ତାର ନା ପଡ଼ି ପାର୍ବା ତ ସେଦିନ ଲାଗି ଲେଞ୍ଜ ହଲାଲା ମନେ କରୁନ୍ ଜୋରରେ ଗୁରସ୍ ଧୋଇଲା ବେଲେ ବେଲେ ସେନୁ ବି କିଛି ମଇଲା ଟହେଲା ଆମର ପଡ଼ି ପାର୍ବା ତ ଆମେ ସେଇ ଜାଗାକେ ଟିକେ କୋଲାହଲ ଯେନ ନେଇଥିବା ସେନ୍ତା ଜାଗାରେ କି ସେ ଟାଇମ୍ରେ ଧୋଇବାର ଚେଷ୍ଟାଟେ କର୍ମା।
1: ପହିଲେ ରଡ଼ା କିଲ୍ଲା ନି ହଉଥିଲା ଜାଗା କି ଶାନ୍ତ ପରିବେଶଟା ଗୁହାଲ ଜାଗା ରହିବାର ଦରକାର।
0: ହଁ ଶାନ୍ତ ପରିବେଶ ନିହାତି। ତ ଆଜିକାଲି ବହୁତ ଜିନିଷ ବି ହଉଛେ ତାହେଲେ ଆପଣଙ୍କର ମ୍ୟୁଜିକ୍ର ବି ବ୍ୟବହାର କରାଗଲାନ ଯେନ୍ ମାନେ ଚଢ଼େଇ ଦଉଛନ୍ ଗାଈମାନେ ବେଲେ ଗୋଟେ ସଫ୍ଟ ମ୍ୟୁଜିକ୍ଟେ ବାଜିଲେ ଆଉ ଟିକେ ଗୁରସ୍ ବଢ଼ବା ବି ବୋଲୁଛୁଁ ଆମେ ସେଟା ବି ଆମେ ଏକ୍ସପେରିମେଣ୍ଟ କରିପାର୍ମା। ତାର ବାହାରେ ହଉଛେ ବହୁତ ଲୋକ କାଣା କରସନ୍ ଛୁଆ ପିଇବା ବୋଲିକିନା ପଛେ ଗୁରସ୍ ଟିକେ ଛାଡ଼ି ଦେସନ୍ ତ ଯେନ୍ଟାକି ଆମେ ମନା କରୁଛୁଁ ଛୁଆକେ ବି ଗୁରସ୍ ଦରକାର ଦାମୁରକେ କିନ୍ତୁ ଚାହି ଛିରୁ ଆଗନୁ ଯାହା ଦେବାର କଥା ଦେଇଦେବେ କାରଣ ଦାମୁରର ମନ ପଛେ ପିଇବା ନି ପିଇବା ତାର ଇଚ୍ଛା ହେବା ନି ହେବା ତ ସେ ଯେନ୍ ଗୁରସ୍ଟା ଆପଣ ଟିକେ ଛାଡ଼ି ଦେଇଥିବେ ଛିର ମାନକେ ସେ ଗୁରସ୍ ହେଇଗଲାନ ସେଇଟା ହିଁ ରହିଯିବା ପଛେ ଯେନ୍ଟାକି ଛିରକେ ଖରାପ କରସି ତ ସେଇ ଜିନିଷଟାକେ ଆମେ ଟିକେ ଧ୍ୟାନ ଦେବାର ଅଛେ ଚାଷୀ ଭାଇମାନେ।
1: ବୋଇଲେ ଆଜ୍ଞା ଆପଣ ଯେନ୍ ହିସାବରେ କହୁଛନ୍ ପହେଲା ଦାମୁରକେ ଟିକେ ପିଇବାର ଲାଗି ଛାଡ଼ିଦେମା
0: ଆଜ୍ଞା
1: ତାର ପରେ ଦୁହିମା କିନ୍ତୁ ଚାଷୀ ଭାଇମାନେ ବୋଲସନ୍ ଯେ ପହେଲା ଗୁରସ୍ ଯଦି ଦାମୁରକେ ଛାଡ଼ିଦେମା ବୋଲେ ସେ ତ ସବୁ ପିଇଦେବା ବୋଲିକିରି
0: ନାଇଁ ନାଇଁ ସେଟା ଆମେ ତାକେ ଧ୍ୟାନ ଦେବାର ଅଛି। ଆପଣ ଗୋଟେ କଥା ଧ୍ୟାନ ରଖବେ ଦାମୁର ମରିମୁରା ଗଲେ ଗୁରସ୍ କାଢ଼ବାଟା ବଡ଼ା ମୁସ୍କିଲ ବି ହେଇଯାଏସି ତ ସେଦିନ ଲାଗି ତାର ଯେନ୍ ଦାନ୍ତଟା ଲାଗ୍ବା ସେ ଯେନ୍ ଫିଲିଙ୍ଗସ୍ଟା ସେଟା ଗାଈ ନିକେ ଯାଏସି ତାରପରେ ଯେ ସିକ୍ରେସନ୍ଟା ଗୁରସ୍ର ତାପରେ କ୍ଷରଣଟା ହେସି ତ ଆମେ ନିହାତି ସେଟା ତାହେଲେ ଆମର ଦେଶୀ ଇଏ ହିସାବେ ଛୁଆକେ ଆଗ ଛାଡ଼ବା କଥା ନିହାତି
1: ତାରପରେ ଗୁରସ୍ଟା ଠିକରେ
0: ଆସବା ହଁ ପହ୍ନାବା ଆଉ ଠିକ ଆସବା ତ କିନ୍ତୁ ସେଇ ଅନୁସାରେ ଆପଣ ଯେତେ ଦେବା କଥା ତାକେ ତାହେଲେ ସେଇ ଅନୁସାରେ ଦେଇଦେବାର ଅଛେ। ଆଉ ଯଦି ଆପଣ ପଛ ଲାଗି ଚିନ୍ତା କରୁଛନ୍ ବେଲେ ଅଲଗା ଜାଗାରେ ଗୋଟେ ଉଷାର ଜାଗା ଗୋଟେ ଥିନ୍ ଯେନକି ତାର ଥୁତନା ତାନେ ତଳଟା ବୁଡ଼ୁଥିବା ନାକ୍ ନେଇ ବୁଡ଼ୁଥିବା ସେନ୍ତା ଗୋଟେ ଜାଗାରେ ତାହାକେ ପଛେ ରଖିକିନା ପିଇ ପାର୍ମା ଆମେ ଯଦି ଆମ ହେତକା ଟିକେ ଦେବାର ଅଛେ। ଆଚ୍ଛା ଇନ ଆଉ ଗୋଟେ ଜିନିଷ କହିମି ଆମର ଇନ ଚାଷୀ ଭାଇମାନେ କାଣା କରସନ୍ ଛିରକେ ଘିଚି ଘିଚି ଧୋଇସନ୍ ଯେନ୍ଟାକି ଛିର ଘିଚିବା କଥା ନୁହେଁ ସେ
1: ଆଜ୍ଞା
0: ସେଟାକି ଚିପି ଚିପି ଧୋଇଲେ ଯେ ଠିକ ଗୁରସ୍ ଆସି ଚିପି ଚିପି ଧୋଇବା କଥା କିନ୍ତୁ କାଣ ହେସି ଆମର ଦେଶୀ ଆଗ ଯେନ୍ ଦେଶୀ ଗାଈ ମାନେ ଥିଲେ ତାଙ୍କର ପହ୍ନା ଯେହେତୁ ଶାନ୍ ଥିଲା ପୁରା ଛିର ମାନେ ଛିର ମାନେ ଶାନ୍ ବୋଲିକିନା ସେଟା ଆମର ଇଆଡ଼େ ଘିଚିବାର ଷ୍ଟାଇଲଟା ହେଇଯାଇଛି
1: ରହିଯାଇଛି
0: ତ ଆମେ ସେତାକେ ଟିକେ ବଦଳି ଯେତେବେଳେ ବଡ଼ ଗାଈ ଧୋଉଛୁ ଆମେ ଜର୍ସି ଗାଏ ହୋଲଷ୍ଟିନ୍ ଗାଏ ଏବେ ରଖି ବସିଲେନ ତ ସେ ଛିର ମାନକେ ତାନେ ଘିଚିବାର କିଛି ଦରକାର ନାଇଁନ
1: ସେଟା ତ
0: ବଡ଼ ବଡ଼ ଛିରେ ଆପଣଙ୍କର ମୁଠାରେ ଆସବା ଆଉ ମୂଲା ଅଙ୍ଗୁଠା ତାକେ ତାରନେ ଆପଣଙ୍କର ଚିପି ଚିପିକିନା ସେଟାକେ ବାହାର କରାବା ଧୋଇବାର ଅଛି ତ ସେ ଅନୁସାରେ ଧୋଇବେ
1: ଆଜ୍ଞା। ଏଇଟା ତ କହିଲେ ଆଜ୍ଞା ଯେ ଉତ୍ପାଦନର ପ୍ରଣାଳୀ ଆର ଗୋଟେ କଥା ବି ଆପଣ ମୂଲୁ କହୁଥିଲେ ଯେ ଇ ଧୋଇବାର ଜାଗାଟା ଆମର ଯେନ୍ କେନ୍ସି ବାଲ୍ଟିନ୍ ଡେକ୍ଚି ଢୋଲ ଯାହା ହେଲା ସେଠି ଚାଷୀ ଭାଇମାନେ ଆମର ଗୁରସ୍ ଧୋଇ ଦେସନ୍
0: ନିହାତି ଆପଣ ଜାଗା ବେଲେ ଆମେ ଇହାଦେ ଦୁଇଟା ଜାଗାକେ ବୁଝିଲା ଗୋଟେ ହଉଛେ ଯେନ୍ ପାତ୍ର ଯେନ୍ ଜାଗା ଯେନ୍ ଠାନେ ଆମେ ତାର ମାନେ ଧୋଉଛୁ ଆଉ ଗୋଟେ ହଉଛେ ଗାଈ ଯେନ୍ ବନ୍ଧା ହଉଛେ ଗାଈ ରହି ଗୁହାଲ ହଉ କି ଯେନ୍ ଜାଗାରେ ବି ଆମେ ଧୋଉଛୁ ତାର ମାନେ ଠିଆ କରିକିନା ପହଲା ହଉଛେ ଯେନ୍ ଜାଗାରେ ଆମେ ଧୋଉଛୁ ଯେନ୍ତା କହିଲି ସେ ଜାଗା ଟିକେ ଶାନ୍ତ ହେଇଥିବା କଥା, ତଲ ତାନ ସଫା ସୁତୁରା ହେଇଥିବା କଥା, ମାଟି କାଦୋ ଏସବୁ ପରିସ୍ରା ଗୋବର ଏସବୁ ଜିନିଷ ସେ ପାଖେ ପାଖେ କିଛି ନାଇଁ ପଡ଼ିଥିବା କଥା। ତାର ବାହାରେ ହଉଛେ ଆପଣଙ୍କର ଧୋଇଲା ବେଲ୍କେ, ଧୋଇଲା ବେଲ୍କେ ବହୁତ ଲୋକ କାଣା କରସନ୍, କିଛି ଶୁଖଲା ତାନେ ଆମର ପୁଆଲ ହେଲା କି କୁଇଟ ହେଲା ଟିକେ ଆଗାଡ଼େ ପକେଇ ଦେସନ୍, ଗାଏ ଖାଇଲେ ଟିକେ ଗୁରସ ଇଆଡ଼େ ତାର ମନ ସିଆଡ଼େ ଯିବା ଆଉ ଇଆଡ଼େ ଗୁରସ ଠିକ ଧୋଇ ଦେବା ବୋଲସନ୍। କିନ୍ତୁ ସେ ଜିନିଷଟା ନାଇଁ ଦେବା, ଲାଲୁତା ନାଇଁ ମାରେ ବୋଲି। କିନ୍ତୁ ସେଇ ଜିନିଷଟା କଲା ବେଲେ କାଣା ହଉଛେ, ସେ ଯଦି ଶୁଖିଲା ଖାଦ୍ୟ ଖାଇଲା ବେଲେ ସେ ଯେନ୍ କୁଇଟ ହେଲା କି ପୁଆଲ ହେଲା ତାର ଯେନ୍ ଗୁଣ ଥିବା ସେଟା ମୁହଁ ହଲାହୁଲି କରିକିନା ଖାଇବା ବେଲେ ନିହାତି ଗୁରସରେ ପଡ଼ବାର ଚାନ୍ସଟା
1: ଉଡ଼ି ଆସିକିନା ପଡ଼ବା।
0: ହଁ, ତ ସେଇ ଜିନିଷଟାକେ ଟିକେ ଚାଷୀ ଭାଇମାନେ ନିହାତି ଧ୍ୟାନ ଦେବେ, ସଫା ଜାଗାଟେ ଆଉ ସେ ଇଏରେ ସେମାନେ ଧୋଇବା କଥା। ଏଇଟା ଗଲା ଯେନ୍ ଜାଗାରେ ଧୋଇବେ, କିନ୍ତୁ ଯେନ୍ ତିନି ଗୁରସ ଧୋଇମା ପାତ୍ର ଯେନ୍ଟା ବୋଲୁଛୁ ଫ୍ୟାନ୍, ସେଟା ବି ଆମର ଭଲ ଭାବେ ସଫା ହେବାର କଥା। ସେଟା କେନ୍ତା ସଫା ତାନେ ଆପଣ ତାନେ ମନେ କରୁନ୍, ଆଜ୍ ଧୋଇଲେ ବେଲେ ଯେତେବେଳେ ବି ଗୁରସ ସେନୁ ତାର ମାନେ ଅନ୍ୟ ନିକେ ଟ୍ରାନ୍ସଫର କରୁଛନ୍, ସାଙ୍ଗେ ସାଙ୍ଗେ ତାକେ ଧୋଇକିନା ଉଲ୍ଟେଇକିନା ରଖବେ ଭଲ ଡିଟରଜେଣ୍ଟ କି ଇଏରେ ଯେନ୍ ମିଳୁଛେ ଆମର ୟୁଟେନ୍ସିଲ୍ ସଫା କରବାର ଇଏରେ, ତାକେ ସଫା କରିକିନା ଆମେ ତାକେ ଉଲ୍ଟେଇକିନା ରଖବାର ଅଛେ। ବେଲେ ଟିକେ ଅଧେ ଗୁରସ ବି ରହିଯାଇଥିବା କି କାଣା ହେଇଥିବା ବେଲେ ଆପଣଙ୍କର ଆର ଦିନ ଯେତେବେଳେ ଧୋଇବେ ଆଉ ସେଥିନ୍ ବେଲେ ସେ ଗୁରସ ଖରାପ ହେଇଯିବ, ଛିଡ଼ିଯିବା ଯେନ୍ ବୋଲସନ୍, ତ ସେଇ ତାକେ ଟିକେ ଧ୍ୟାନ ଦେବେ। ଆଉ ଯେତେବେଳେ ଗୁରସ ଧୋଇବାକେ ଯିବେ ସେ ଯେନ୍ ଜାଗାଟା ମୁହଁ ବଡ଼ ଉସାରିଆ ନି ହେଇଥିବା କଥା, ତାହେଲେ ଛୋଟ ମୁହଁ ହେଲେ କାଁ ହେବା, ଯେନ୍ ପବନ ଫବନକେ ଆଉ ବନ୍ଦ କରିପାରୁଛୁ କେ ଆମେ, ନିହାତି କିଛି ତ ଉଡ଼ିକିନା ଆସ୍ବା ଆଉ ପଡ଼ବା ବୋଲମା ନା, ବେଲେ ସେ ତାର ଚାନ୍ସଟା କମିଯିବା ଯଦି ମୁହଁଟା ଟିକେ ସରୁ ହେଇଥିବା, ବଡ଼ ଉସାର ମୁହଁ ଜାଗା ନି ହେଇଥିବା କଥା ଯେନ୍ଥିରେ ଆମେ ଧୋଉଛୁ, ବାଲ୍ଟିରେ ନାଇଁ କରିକିନା ସରୁଆ ମୁହଁ,
1: ହଁ ମୁହଁଟା ମୁହଁ ଥିଲା ଗୋଟେ
0: ଧୋଇଲେ ଆମେ ଗୁରସ ୱେଷ୍ଟ ବି ନିହୁଏ। ଆପଣ କାଁ ହେବା ଟିକେ କସସ୍ଲି ଧୋଇବେ କିନି, କିନ୍ତୁ ଉଷାରଟା ଅଛେ ବେଲେ ଛିର୍ ଡାଇରେକ୍ଟ ଇଆଡ଼େ ସିଆଡ଼େ ପଡ଼ଲେ ବି ସେଦିନ ପଡ଼ବା ବୋଲି, ତ ଛୋଟ ମୁହଁ ହେଲେ ସେଟା ଭଲ ହେ। ତାରପରେ ଯେନ୍ ଧୋଇ ସାରିଲା ପରେ ଆପଣଙ୍କର ନିହାତି ଯେନ୍ ଜାଗାକେ ଟ୍ରାନ୍ସଫର କରବା କଥା ସାଙ୍ଗେ ସାଙ୍ଗେ କରବାର ଅଛେ, ଆଉ ନିଜନେ ଆପଣ ଚାର ଘଣ୍ଟା ମାତ୍ର ରଖିପାରିବେ ଗୁରସ। ଚାର ଘଣ୍ଟା ନୁ ଯଦି ବେଶୀ ହେଇଗଲା ବେଲେ 4°C ତାକେ ଫେର ରଖବାକେ ପଡ଼ବା,
1: ଆଚ୍ଛା ଥଣ୍ଡା କରିକିରି ତାକେ ରଖବାକେ
0: ପଡ଼ବା, ଆଜ୍ଞା ନହେଲେ ଖରାପ ହେବା ସେ।
1: ଇଟା ତ ଗଲା ଦୁହିବାର ଜାଗା, ଆର୍ ଗୁଟେ କହିଲେ ଯେନ୍ ମାନେ ଦୁହିବେ ସେମାନେ ବି ଟିକେ ସତର୍କ ହେବାର କଥା ବୋଲିକିରି,
0: ନିହାତି ନିହାତି
1: ପ୍ରକୃତରେ କେତକର ସତର୍କତା ଦରକାର, ଦୁହିବା ଲୋକର କାଣ କାଣ ସତର୍କତା ଅବଲମ୍ବନ କରିବେ ସେମାନେ ସେଟା ଟିକେ ଆମକୁ କହିବେ।
0: ମୁଇଁ ଆଗରୁ ଯେନ୍ତା କହିଲି ଇମାନେ ସେ ବସ୍ର ଡ୍ରାଇଭର ବାଗି ଯେନ୍ ଧୋଇଲା ବାଲା, ନିହାତି ସେ ଜିନିଷଟା ଆମେ ଧ୍ୟାନରେ ରଖବାର ଅଛେ, କାରଣ ଆମର ଗୁରସ ଯେନ୍ ଯାଉଛେ ସେଟା ବହୁତ ଲୋକ ଖାଉଛନ୍। ତ ପହଲା ଜିନିଷ ହଉଛେ ଆପଣ ଯିଏ ଧୋଉଛନ୍ ସେ ତାର ମାନେ ତାଙ୍କର ଦିହେ ହାତ ପିନ୍ଧନା ଉନ୍ନା ପୁରା ତାନେ ସଫା ଥିବା କଥା, ସେଥିରେ କିଛି ତାନେ ଏକଦମ ମନେ କରୁନ୍ ଯେନ୍ତା ଚାଷୀ ଭାଇ ଅଛେ କ୍ଷେତକେ ଯାଇଥିବା ସନ୍ଧ୍ୟାରେ କ୍ଷେତ ବୁଲିକିନା ଆସିଲେ ନେଇରେ ଧୋଇବାର ଟାଇମ୍ ହେଇଗଲା ନ ବୋଲବେ, ସାଙ୍ଗେ ସାଙ୍ଗେ ଗୁହାଲକେ ପଲେଇକିନା କିଛି ଗୋଢ଼ା ଧୁଆ ଧୁଇ ନେଇ ସେ ମ୍ୟାଟ୍ କ୍ୟାଦ ଲାଗିଥିବା କପଡ଼ା ଲତା ଥିନ୍ ଆଉ ଧୋଇ ବସ୍ବେ, ତ ସେ ଜିନିଷଟା ଆମେ ନେଇ କରବା କଥା, ନିହାତି ତାର ଆଗରୁ ହାତ ଦିହେ ସବୁ କିଛି ତାନେ ଧୁଆ ଧୁଇ କରିକିନା ଆମେ ଧୋଇବାରକେ ଯିବା
1: ଧୋଇବାକେ
0: କଥା। ତାର ବାହାରେ ହଉଛେ ଯେନ୍ ମାନକେ ଜଖମା ମନେ କରୁ ଟାଇଫଏଡ୍ ଜ୍ୱର ଅଛେ କି ଡିପଥେରିଆ ଅଛେ ଆଉ କିଛି ତାନେ ଏନ୍ତା ରୋଗ ଯଦି ଅଛେ ଖାସୁଛନ୍ ବାରମ୍ବାର ସର୍ଦି ହେଇଛେ, ଇ ରୋଗୀମାନେ କି ଯେନ୍ମାନେ ଆନ୍ ତାର ମାନେ ସେମାନେ ଗୁରସ ନାଇଁ ଧୋଇବାର କଥା, କାରଣ ତାକୁ ଗାଏକେ ବି ଡେଗିପାରେ ଆଉ ତାରପରେ ନହେଲେ ଯେନ୍ମାନେ ଇଏ ହେବା ସେମାନଙ୍କ ନିକ ବି ଜୀବାଣୁ କୀଟାଣୁ ଯାଇପାରେ, ତ ଇ ଜିନିଷଟା ସେମାନେ ଧ୍ୟାନ ଦେବେ। ତାର ବାହାରେ ଆଉ ଗୋଟେ ବହୁତ ଆମର ଚାଷୀ ଭାଇ କି ଧୋଇଲା ଲୋକର ଅଭ୍ୟାସ ଯେ ପାନ ବିଡ଼ି ଗୁଡ଼ାକୁ ଗୁଟକା ଖାଇବାର ତାର ମାନେ, ସେଟା ବି ଆପଣ ଚାବି ଚାବି କିନା କି ଖେଇକିନା ଧୋଇବାର କଥା ନୁହେଁ। କେତେବେଳେ ଟିକେ ଆପଣ ଗୁଟକା ଖାଇଛନ୍ ହେଇଗଲା ତାନେ ଛେପ ବେଶୀ ହେଇଗଲା ବେଲେ ଏନ୍ତା ପିଚକାରୀ ମାରିଲେ ବେଲେ ସେନ ବି ପଡ଼ବାର ଚାନ୍ସଟା ଅଛେ, ତ ସେଇ ଜିନିଷଟା ନାଇଁ କରବେ। ତାପରେ ଆଉ ଗୋଟେ ଯଦି କରିପାରିଲେ ଭଲ ତାନେ ଆପଣଙ୍କର ମୁହଁ ଆଉ ମୁଡ଼କେ ଟିକେ ନିହାତି ତାନେ କିଛି ଗୋଟେ ଢାଙ୍କିକିନା ତାନେ ଧୋଇବା କଥା। ତ ଆମର ଯେନ୍ ଚାଷୀ ଭାଇ ୟୁଜ୍ କରୁଛୁ ଆମେ ମାସ୍କ ଲଗଉ ନାଇଁ ବୋଲବାର କି ମୁଣେ କ୍ୟାପ୍ ଲଗଉ ନାଇଁ ବୋଲବାର, ଯେନ୍ଟାକି ଅପରେସନ୍ ଥିଏଟର୍ କି ଇଏରେ କି ଇଏରେ କରୁଛନ୍ ଆମର, ତ ଚାଷୀ ଭାଇ ତାର ଯେନ୍ ଗାମଛା ଅଛେ ସଫା ଗାମଛା ସେଟାକେ ମୁହେଁ ଆଉ ମୁଣେ ଦେଇକିନା ବି ଧୋଇପାରବେ, ଟିକେ ସେତ୍କି ଧ୍ୟାନ ଦେଇଦେଲେ ତାନେ ଆମର ଗୁରସ ଏକଦମ ଭଲ ହେଇକିନା ବାହାରବା।
1: ଆର୍ ଗୋଟେ କହିଲେ ଯେନ୍ ଗୁରସ ରଖଲା ଜାଗା ସେ ତାର ସଫା କଥା,
0: ଆଜ୍ଞା ତ ମୁଇଁ ଯେନ୍ତା ଆଗରୁ ସେ ଜାଗାର ଠାନ୍ ବିଷୟରେ କହୁଥିଲି ସଫା ଜାଗାକେ ହିଁ ରଖିବେ ଆଉ ଛୋଟ ମୁହଁ ଜାଗା ତାହେଲେ ଆପଣ ରଖିପାରିବେ।
1: ବୋଲେ ଏଇ ଯେନ୍ ଆଜିକାଲି ଯେନ୍ ଗୁରସ୍ କେନ୍ ଆସୁଛେ।

0: ତାର ମୁହଁ ଟିକେ ଶାନ୍ତ ଥିସି, ଭିତର ଉଷାର ଥିସି, ଦୁହି ସାରିଲା ପରେ ହେନ୍ତା ଜାଗାରେ ରଖବାର କଥା
1: ନିହାତି। ତାଙ୍କେ ସାଙ୍ଗେ ସାଙ୍ଗେ ଟ୍ରାନ୍ସଫର କରିକିନା ସେନ୍କେ ତାପରେ ନେବାର ଅଛେ। କାରଣ ଆମେ ଯେନ୍ ଜାଗାରେ ଗୁରସ ଯେନୁ ବଲ୍ କୁଲର ବୋଲୁଛୁ, ଯେନ୍ ରଖା ହଉଛେ, ସେନ୍କେ 4 ଘଣ୍ଟା ଭିତରେ ପହଞ୍ଚିବାର ଅଛେ।
0: ଆଚ୍ଛା ଆଚ୍ଛା,
1: ନହେଲେ ଗୁରସ ଖରାପ ହେବା।
0: ଆର୍ ଗୋଟେ କଥା କହିବେ ଆଜ୍ଞା, ଦୁହି ସାରିଲା ପରେ ସତର୍କତାର କିଛି ଦରକାର ଅଛେ କି ନାଇଁ?
1: ନିହାତି, ଦୁହି ସାରିଲା ପରର ସତର୍କତାଟା ବହୁତ ବେଶୀ ଦରକାର। ତାର ଆଗରୁ ଯେନ୍ ପ୍ରଣାଳୀ ଯେନ୍ ଆମର ଥିଲା, ସେଥିରେ ଆଉ ଗୋଟେ ଜିନିଷ ମୁଇଁ ଇନ ଆଡ଼୍ କର୍ମି କି ଗାଏକେ ଯେନ୍ ଧୁଇମା, କେନ୍ ଗାଏକେ ଆଗ ଧୁଇମା, କେନ୍ ଗାଏକେ ପଛେ ଧୁଇମା, ସେଟା ବି ଆମର ସଫା ଗୁରସ ଉତ୍ପାଦନ ଉପରେ ତାନେ ଏଫେକ୍ଟ ପକଉଛେ। ତ ପହଲା ହଉଛେ ଆପଣଙ୍କର ଯେନ୍ ଛଡ଼ା ଗାଏ ମାନେ ଥିବେ, ପହଲା ବେତ, ଦୁଇ ନମ୍ବର ବେତ, ହେନ୍ତା ଗାଏ ମାନକେ ଆଗ ଆମେ ଧୁଇବାର କଥା। ତାର୍ପରେ ହଉଛେ ଯେନ୍ଟା ତାର ମାନେ ସୁସ୍ଥ ଗାଈକେ ଧୁଇମା। ତାର୍ପରେ ରୋଗିଣା ଗାଈ ଯେନ୍ଟା ତାନେ ଟିକେ ରୋଗ ବାଗ ଲାଗିଛେ,
0: ଦୁର୍ବଳ
1: ଦେହ ଖରାପ
0: ଥିବା,
1: ହଁ, ସେଟାକେ ଆମେ ପଛେ ଧୁଇମା, ଆଉ ତାର ଗୁରସ କେ ଅଲଗା ରଖମା, ବେଲେ ଆମର ବାକି ଗୁରସ ସେଥିରେ କିଛି ତାନେ ଖରାପ ନି ହୁଏ। ତାର୍ପରେ ଆଉ ଗୋଟେ ଜିନିଷ ହଉଛେ ତାଙ୍କର ସମିଆଟା, ତାନେ ଗୁରସ ଧୁଇବାର ସମିଆଟା ବି ତାଙ୍କର ଗାଏ ଅନୁସାରେ ଫିକ୍ସଡ କରିକିନା ଆମେ ରଖମା। ମନେକର 8-9 ବଜେ ଭିତରେ ଏଇ କାଲି ଗାଈକେ ଧୁଇବାର ଅଛେ, ତ ଆମେ ସେ ଟାଇମ୍ରେ ଚେଷ୍ଟା କରମା ତାକେ ଧୁଇବାର ଲାଗି। ଯଦି ସମିଆ ବଦଲି ଯାଉଛେ ବେଲେ ବି ସେମାନେ ଗୁରସ ଚଢ଼େଇ ଦେସନ୍, ଆଉ ଚାଷୀ ଭାଇର ନୁକସାନ ହେସି। ତାର୍ପରେ ହଉଛେ ଆଉ ଗୋଟେ ଜିନିଷ ଇନ କହେମି, ଖାଦ୍ୟ ବି ତାନେ ଏକା ସାଙ୍ଗେ ନେଇ ବଦଲାବେ, ଧୀରେ ଧୀରେ କିନା ବଦଲାଲେ ଗୁରସଟା ଠିକ୍ ରହେସି। ତ ନିହାତି ସେ ଛୁଟିଆ ଛୁଟିଆ କଥା ଟିକେ ଚାଷୀ ଭାଇ ଯଦି ଧ୍ୟାନ ଦେବେ ବେଲେ ଗୁରସ ବି ଭଲ ହେବା, ଆଉ ସଫା ବି ପାଇବେ। ଯେନ୍ତା ଆପଣ ତାପରେ ପଚାରିଲେ କି ଧୁଇ ସାରିଲା ପରଟା, ଯେନ୍ତା ମୁଇଁ ଆଗରୁ ଟିକେ କହୁଥିଲି, ଦେଖୁନ୍ ଆମର ଛିରେ ଗୋଟେ ଚୁଟା ବାଗିଟା ଗୋଟେ ଅଛେ, ଗୁରସ ନହେଲେ ସବୁବେଳେ କାଁ ନେଇ ପଡ଼୍ବାର, ସେଟା ବନ୍ଦ ହେଇଯାଉଛେ, କିଛି ଟାଇମ୍ରେ ଖୁଲା ହେଉଛେ ତାପରେ ବନ୍ଦ ହେଇଯାଉଛେ, ବେଲେ ଗୁରସ ସେନ ମାନେ ଆଉ ତଲ୍କେ ନାଇଁ ଆସ୍ବାର କି ନାଇଁ ବନ୍ବାର, ନହେଲେ ତ ସବୁବେଳେ ଭଲ ଭଲ ଗୁରସ ବାହାରୁଥିଲା ନ, ତ ସେ ଜିନିଷ ନି ହେବାର। ତ ସେ ଠିପିଟା, ସେ ଯେନ୍ ଢାକ୍ନିଟା ଯେନ୍ ଅଛେ, ସେ ଚୁଟା ଯେନ୍ ବୋଲୁଛୁ, ସେ କାଣା ହେସି, ଧୁଇ ସାରିଲା ପରେ 15-20 ମିନିଟ୍ ତ ଖୁଲା ଥିସି। ଯଦି ଆମେ ସାଙ୍ଗେ ସାଙ୍ଗ ଯଦି ଗାଏଟା ବସିଦେବା କି ଶୁଇଦେବା, ବେଲେ ସେ ଯେନ୍ ବାଟ ଖୁଲା ଥିବା ସେଇ ବାଟୁ ତାନେ ଜୀବାଣୁ କୀଟାଣୁ ଛିର୍ ଭିତରକେ ହେଇକିନା ପହ୍ନାଣୁ ହେଇକିନା ଶରୀରକେ ଯାଇପାରବେ।
0: ଆଚ୍ଛା,
1: ଯେନ୍ଟାକି ଯାଇକିନା ଆଗ୍କେ ବିଭିନ୍ନ ରୋଗ, ଥନରା ରୋଗ ବୋଲସନ୍ ଚାଷୀ ଭାଇ ସମସ୍ତେ ଜାଣିଥିବେ, ଯେନ୍ଟାକି ଏକଦମ ସବୁନୁ ତାନେ ତାର ଚାଷୀର ଅଣ୍ଟା ଭାଙ୍ଗି ଦେଲା ବାଗି ରୋଗ ଏ ସେଟା, ତ ସେଇ ରୋଗଟାକେ ତାଟେ ଆମେ ପ୍ରତିହତ କରିପାରମା ଯଦି ସାଙ୍ଗେ ସାଙ୍ଗେ ଶୁଇ ନେଇ ଦଉଁ। ତାର୍ପରେ ହଉଛେ ଆପଣଙ୍କର ଯେନ୍ ହେତେବେଳେ କାଣା କରାଯିବା, ଆପଣ ଧୁଇ ସାରୁନ୍ ସାର୍ ନାଇଁ ଶୁଇବା ବୋଲିକିନା, ଯେନ୍ଟା ତାନେ କହିଲି ଧୋଇଲା ବେଲ୍କେ ଯେନ୍ ଖାଦ୍ୟ ଦିଆ ହଉଥିଲା, ଧୁଇ ସାରିଲା ପରେ ସେ ଖାଦ୍ୟ ଟିକେ ତାର ଆଗାଡ଼େ ରଖିଦେଲେ ସେ ତାର ମାନେ ଠିଆ ହେଇକିନା ସେଟା ଖାଇବାକେ ଚେଷ୍ଟା କଲେ ସେ ଆଉ ନାଇଁ ଶୁଏନ।
0: ଯା ହଉ ଆଜ୍ଞା, କିଛି ସମୟ ଦେଇକି ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନ ବାବଦରେ ଏତେଟି କଥା କହିଲେ। ଚାଷୀ ଭାଇମାନେ ଛୋଟ ଛୋଟ ଭୁଲ କେତେଟା କରସନ୍, ଯେନ୍ ମାନେ ବି ଗାଏ ଦାମୁ ରଖିଛନ୍, ସେମାନେ ମାନେ ଖାଏ ଖାଏ ଏନ୍ତା କିଛି ଭୁଲ କରସନ୍, ସେ ଭୁଲ ମାନେ ଯଦି ନାଇଁ କରବେ, ଆର୍ ସେ ଭୁଲ ନାଇଁ କରିକିରି ଯଦି ଇ ଆଜି କହିଲା ହିସାବରେ ଯଦି ଗୁରସ ଉତ୍ପାଦନ କରି ବସବେ, ବୋଇଲେ ଆମର ଦେଶ ତ ଗୁରସ ଉତ୍ପାଦନ ତ 1 ନମ୍ବର ହେଇଛେ, ଆଗ୍କେ ବି 1 ନମ୍ବର ହେଇକିରି ରହିବା। ଆର୍ ଭଲ ଗୁରସ ଆମେ ନିଜେ ଉତ୍ପାଦନ କରବାର ସାଙ୍ଗେ ସାଙ୍ଗେ ଆମର ଦେଶ ତୁ ଆମେ ବାହାରକେ ବି ଗୁରସ ପଠେଇ ପାର୍ମା। ସମୟ ଦେଇକିରି ଆମକୁ ଏତିକି କଥା କହିଲେ ଆଜ୍ଞା, ହେଥିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ବାବୁ
0: ଦେଖ, ଯେନ୍ତା ଖାଲି ଗୁରସ ଧୋଇବାର କଥା ନାଇଁ, ସେ ତାହାକେ ସଫା ସୁତରା କରିକିରି ନେଇକି ରଖବାର କଥା ବି ଅଛେ, ଗୁହାଲ ବି ସଫା ସୁତରା ରହିବାର କଥା, ଆର୍ ଗାଏ ଦାମୁର ମାନେ ବି ସଫା ସୁତରା ରହିବାର କଥା।
2: ହେ ଦାଦା,
0: ସବୁ ସଫା ରୁଫା ହେଲେ ଆମର ଲାଭ ଅଛେ।
2: ହଁ ଠିକ କହୁଛ ଦାଦା,
0: ଯେ ଇନ୍ତା କଥା ତିଆ ଦିନଟା ଲମ୍ପେଇ ଦବ ଲେଖେନ୍ ଲାଗଲା
2: ଦାଦା। ହଉ, ମୋର ଦାଦା ଥିଲେ ମୋର ଚିନ୍ତା ନି ଥାଏ।
0: ପଦେ ଉଦେ ନା ଶୁଣୁ ଭାଲ
2: ଶୁନମା ଦାଦା
0: ଶୁନମା
2: ହଁ
0: ଶୁଣୁ।

0: ଖରା ଖାଇଦଉନ୍, ଖତଖୁତା ଟିକେ ଦେଇକିରି ରଖିଥାଉନ୍। ଯେତେବେଳେ ବର୍ଷା ମାସ ଆସ୍ବା, ପହିଲ ବର୍ଷା ହେଲା ଉତୁରୁ ଆମର୍ ଯେନ୍ ଜଙ୍ଗଲ ବିଭାଗର ନର୍ସରୀରେ ଭିନ୍ନ ଭିନ୍ନ ରକମର ଫଲ୍ ଗଛ ଆର୍ ବଡ଼ ବଡ଼ ଗଛର ଚାରାମାନେ ବି ମିଲ୍ସି, ସେ ଜାଗାନୁ ଆନିକିରି ଆମକୁ ବି ଆମର୍ ପରବର୍ତ୍ତୀ ପିଢ଼ି ଲାଗି ଗଛ ଜଗାବାକେ ପଡ଼୍ବା, ସେ ଦାୟିତ୍ୱଟା ଆମକୁ ନେବାକେ ପଡ଼୍ବା।
1: ହଁ, ବଢ଼ିଆ କଥାଟେ କହିଲ ଦାଦା, ଆରୁ ଆମର ଭାଇମାନେ ଆମର କଥା ମାନବେ।
0: ହଁ, ଯଦି ଆମେ ମାନି ଘିନିକିରି ଚଲ୍ମା ଆର୍ ଆମର୍ ଆଗ୍କେ ଚିନ୍ତା କର୍ମା,
1: ହଁ
0: ବୋଇଲେ ଆମର୍ ଲାଭ ହେ।
1: ଠିକ୍ କହୁଛ ଦାଦା, ଦାଦା ହଉ ଯିମାନ।
0: ହଁ ବାବୁ, ମୁଇଁ ଦେଖିଲି ନ ତମେ ତରକ ମରକ ହେଇକିରି ଘୋଡ଼ି ଆଡ଼କେ ବଡ଼ା ନିଗା କରୁଛ।
1: ଦାଦା କାମ ଯାଅ। ଜୁହାର ଦାଦା।
0: ଜୁହାର ବାବୁ, ଜୁହାର।

0: ଆକାଶବାଣୀ ବଲାଙ୍ଗୀର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଆଗାମୀ 2026 ମସିହାରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପର୍ବର ପ୍ରସ୍ତୁତି ବିଷୟରେ ଆଲୋଚନା
1: ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ

0: ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର। ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାକୁ ଆଉ କିଛି ଦିନ ବାକି ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କେମିତି ଚାଲିଛି ପ୍ରସ୍ତୁତି? ଭକ୍ତମାନଙ୍କର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ସେବା କାର୍ଯ୍ୟ, ନୀତିକାନ୍ତି ଓ ବିଭିନ୍ନ ବ୍ୟବସ୍ଥା ନେଇ କିପରି ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ, ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ। ଆସନ୍ତୁ ଆଲୋଚନା ମାଧ୍ୟମରେ ତାଙ୍କରଠାରୁ ଜାଣିବା ଆଗାମୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ। ସାର୍ ନମସ୍କାର।
2: ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ରଥଯାତ୍ରା 2026ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ତେବେ ଏହି ସମନ୍ୱୟ ବୈଠକରେ କ'ଣ ସବୁ ବିଶେଷ ନିଷ୍ପତ୍ତି ନିଆଯାଇଛି ଓ ଶ୍ରୀମନ୍ଦିର ପ୍ରଶାସନ ଏ ବର୍ଷର ରଥଯାତ୍ରା ପାଇଁ କିପରି ପ୍ରସ୍ତୁତି ଆରମ୍ଭ କରିଛି ସେ ସମ୍ପର୍କରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଟିକେ ଅବଗତ କରାଇବେ।
2: ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆପଣ ଜାଣିଛନ୍ତି ଯେ ଚଳିତ ବର୍ଷ ଇଂରାଜୀ ଜୁଲାଇ ମାସ 16 ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ବା ଶ୍ରୀଘୋଷ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ସମସ୍ତ ଯେତେ ବି ସରକାରଙ୍କ ଅଙ୍ଗ ଅଛି ସମସ୍ତେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶେଷ କରି ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ଘୋଷଯାତ୍ରା ପାଇଁ ବା ରଥଯାତ୍ରା ପାଇଁ ନୀତିକାନ୍ତି ଅଛି ତା ଉପରେ ବିଶେଷ ଗୁରୁତ୍ୱ ଦେଉ ଏବଂ ପ୍ରସ୍ତୁତିର ସବୁଠାରୁ ବଡ଼ ପର୍ବ ହେଲା ରଥ ନିର୍ମାଣ। ଚଳିତ ବର୍ଷର ରଥ ନିର୍ମାଣ ପାଇଁ ଯାହା ବି ଆବଶ୍ୟକୀୟ ପ୍ରସ୍ତୁତି କରିବା କଥା ବା ସାମଗ୍ରୀ ସଂଗ୍ରହ କରିବା କଥା ତା ଉପରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆପଣ ଜାଣିଛନ୍ତି ଯେ ଏହି ବର୍ଷ ଦେବସ୍ନାନ ପୂର୍ଣ୍ଣିମା 29 ଜୁନ୍ 2026ରେ ପଡ଼ିବ ଏବଂ ଏଥର ଯେହେତୁ ଯୋଡ଼ା ଜ୍ୟେଷ୍ଠ ପଡ଼ୁଛି ତେଣୁ ସେଥିପାଇଁ ଏ ବର୍ଷ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ 14 ଜୁଲାଇରେ ପଡ଼ିବ ଏବଂ ଉଭା ଯାତ୍ରା ଅଛି 15 ତାରିଖ ଦିନ ଯେଉଁଦିନ କି ରଥ ଆଜ୍ଞାମାଳ ବିଜେ ହେବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହେବ 16 ଜୁଲାଇରେ। ତାପରେ ହେରା ପଞ୍ଚମୀ, ଦକ୍ଷିଣ ମୋଡ଼, ସନ୍ଧ୍ୟା ଦର୍ଶନ ହେଇ ବାହୁଡ଼ା ଯାତ୍ରା ଚଳିତ ବର୍ଷ 24 ଜୁଲାଇରେ ଅନୁଷ୍ଠିତ ହେବାକୁ ଯାଉଛି। ତା ପରବର୍ତ୍ତୀ ଦିନ ଅର୍ଥାତ୍ 25 ଜୁଲାଇରେ ସୁନାବେଶ, 26 ଜୁଲାଇରେ ଅଧରପଣା ଏବଂ 27 ଜୁଲାଇ 2026ରେ ନୀଳାଦ୍ରି ବିଜେ ସହିତ ଚଳିତ ବର୍ଷର ଘୋଷଯାତ୍ରାର ଯାହା ବି ପ୍ରମୁଖ ନୀତିକାନ୍ତି ସମ୍ପନ୍ନ ହେବ। ଏଥିପାଇଁ ଯାହା ବି ସମନ୍ୱୟ କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ କରିସାରିଛୁ। ଆପଣଙ୍କୁ ସୂଚନା ନିମନ୍ତେ କହିବି ରଥ ନିର୍ମାଣ ପାଇଁ ଯାହା ବି ଦରକାର ରଥ ସଂହିତା ଅନୁସାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ସେଥିରେ ଯୋଗସୂତ୍ର ରକ୍ଷା କରିଥାନ୍ତି। ଆମକୁ ପ୍ରତିବର୍ଷ ରଥ ନିର୍ମାଣ ପାଇଁ 865 ଖଣ୍ଡ ରଥ କାଠ ଦରକାର ପଡ଼ିଥାଏ ଏବଂ ଚଳିତ ବର୍ଷ ଯାହା ବି ଆବଶ୍ୟକୀୟ ରଥ କାଠ ରଥ ଖଳା ପାଇଁ ଏବଂ ଆମର ଖପୁରିଆରେ ଯେଉଁ ସମିଲ୍ ଅଛି ବା କରତକଳ ଅଛି ସେଥିରେ ସେମାନେ ପ୍ରାୟତଃ ଯୋଗାଇ ସାରିଲେଣି ଏବଂ ବାକି ଯାହା ଅଛି ତାକୁ ଆମକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଠିକ୍ ସମୟରେ ତାହା ଯୋଗାଇ ଦେବେ। ରଥ କାଠ ସହିତ ରଥ ନିର୍ମାଣ ପାଇଁ ଆହୁରି ଯାହା ବି ବ୍ୟବସ୍ଥା କରିବା କଥା ଆମର ପରମ୍ପରା ଅନୁସାରେ ତାହାକୁ ଆମେ କରିସାରିଛୁ। ଆପଣ ଜାଣିଛନ୍ତି ଯେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ ଏବଂ ତା ପୂର୍ବରୁ ଶ୍ରୀରାମ ନବମୀ ଦିନ କରତକଳ ଯେଉଁ ଅଛି କଟକରେ ସେଠି ରଥ କାଠର ଚିରଟ ଅନୁକୂଳ ମଧ୍ୟ ହୋଇସାରିଛି ଏବଂ ପରମ୍ପରା ମୁତାବକ ରଥ ନିର୍ମାଣର ଯେଉଁମାନେ ମହାରଣା ସେବକ ଅଛନ୍ତି, ଭୋଇ ସେବକ ଅଛନ୍ତି, କମାର ସେବକ କିମ୍ବା ରୂପକାର ସେବକ ସେମାନଙ୍କ ସହଯୋଗରେ ଶୃଙ୍ଖଳା ସହିତ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏବେ ବାକି ଯାହା ବି ଦିବସଗୁଡ଼ିକ ଅଛି ସେଥିରେ ଆମେ ଆଶା କରିବା ଯେ ଯାହା ବି ହେବା କଥା ଠିକ୍ ହିସାବରେ ହେବ। ଶ୍ରୀକ୍ଷେତ୍ରରେ ହଉରୀ ତିଥି ଦିନ ପ୍ରତି ରଥର 2 ଲେଖାଏଁ ଚକ ଅଖ ସଂଯୁକ୍ତ କରାହେଉଛି ତେଣୁ ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍ ହିସାବରେ ସମ୍ପାଦିତ ହେଉଛି ଏବଂ ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତାର ବି ଆମେ ସୁବ୍ୟବସ୍ଥା କରିସାରିଛୁ।
1: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢ଼ୁଛି ଏ ବର୍ଷ ଆହୁରି ଅଧିକ ହେବ, ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବା ନିଯୋଗମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି?
2: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ

0: ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର, ଯାହା ପ୍ରଭୁଙ୍କର ଜନ୍ମବେଦୀ, ତାହା ଦେହରେ ବହୁତ ନବକଳେବର ହେଉଛି। କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆକରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେ ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ, ପାନୀୟ, ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
0: ନିଶ୍ଚିତ ଭାବରେ ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧାଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହିସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟ

0: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି, ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା ଡିସିଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହେଇପାରେ କିମ୍ବା ପୋଷ୍ଟାଲ ହେଇପାରେ, ଧରି ନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ, ସେହି ସମୟରେ ଠିକ୍ ହିସାବରେ ଏଟିଏମ୍ରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହାଜାନେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି, ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ। ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯେଉଁ ସଂସ୍ଥା ଅଛି, ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ, ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏହି ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ, ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
1: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
0: ଜୟ ଜଗନ୍ନାଥ, ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ। ଜୟ ଜଗନ୍ନାଥ, ଧନ୍ୟବାଦ।
1: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
2: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ସାକ୍ଷାତକାର ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣର 38ତମ ଭାଗ, ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ତୃଷିତ ରାଜା ପ୍ରତାପ ଭାନୁ ଜଳ ସନ୍ଧାନରେ ଯାଇ ଛଦ୍ମ ମୁନି ବେଶୀ ରାଜାଙ୍କ ଆଶ୍ରମ ମଧ୍ୟରେ ଜଳ ପାନ କରି କ୍ଲାନ୍ତି ଉପଶମ ହେଉ ହେଉ ସନ୍ଧ୍ୟା ଆଗତ ଛଦ୍ମମୁନି କହୁଛନ୍ତି, ହେ ରାଜା, ଏବେ ତ ଅନ୍ଧାର, ଏ ଗଭୀର ବନାନୀ ମଧ୍ୟରେ ଆଉ ଜଣାପଡ଼ିବ ନାହିଁ ବାଟ, ଏଠି ଆପଣ ରାତ୍ରିଯାପନ କରନ୍ତୁ। ମୁନି କଥାରେ ସମ୍ମତି ଜଣାଇ ଘୋଡ଼ାକୁ ବୃକ୍ଷରେ ବାନ୍ଧି ଆଶ୍ରମ ମଧ୍ୟରେ ମୁନି ସହ ରାଜା ପ୍ରତାପ ଭାନୁ। ଜାଣିପାରୁନାହାନ୍ତି କପଟ ଚତୁର ଭଣ୍ଡ ଜାତିର ମାୟାକୁ।

ପ୍ରଚାର କଲୁ ତୁଳସୀ ରାମାୟଣର 38ତମ ଭାଗ ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ହିନ୍ଦୀ ଭକ୍ତିଗୀତ ନରେନ୍ଦ୍ର ଚଞ୍ଚଳଙ୍କ କଣ୍ଠରେ ପୁରାତନ ରଚନାରୁ। ସଙ୍ଗୀତ ଦେଇଛନ୍ତି ସୁରିନ୍ଦର କୋହଲି।

ଶୁଣିଲେ ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପ୍ରେମ ରୋଗୀ କଥାଚିତ୍ରରୁ। ଦ୍ୱୈତ କଣ୍ଠଦାନ କରିଛନ୍ତି କୁମାର ବାପି ଓ ତପୁ ମିଶ୍ର। ଗୀତିକାର ଅରୁଣ ମନ୍ତ୍ରୀ। ସଙ୍ଗୀତ ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ।

ଶ୍ରୀକାନ୍ତ ଗୌତମ ଲେଖିଥିବା ଲେଖୁ ଲେଖୁ ଲେଖିଦେଲି କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ବିନୋଦ ରାଠୋଡ ଓ ନିବେଦିତା। ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

ଶୁଣିଲେ ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ବାଳୁଙ୍ଗା ଟୋକା କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଥିଲେ ବିନୋଦ ରାଠୋଡ୍। ପରବର୍ତ୍ତୀ କଥାଚିତ୍ର ଟିକେ ଖରା ଟିକେ ଛାଇ ନିଜସ୍ୱ ରଚନାକୁ କଣ୍ଠ ଓ ସଙ୍ଗୀତ ଦେଇଛନ୍ତି ବିଶ୍ୱସ୍ୱରୂପ ମହାପାତ୍ର।

ନିମାଇ ମହାନ୍ତି ଲେଖିଥିବା ଏହି ଗୀତଟି ଗାଇଛନ୍ତି ଇରା ମହାନ୍ତି ଓ ଟି ସୋରୀ। ସମୟ ଖେଳୁଛି ଚକା ଭୁଉଁରୀ କଥାଚିତ୍ର ପାଇଁ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

କଥାଚିତ୍ର ଧନରେ ରଖିବୁ ଶପଥ ମୁର ଦ୍ୱୈତକଣ୍ଠଦାନ କରିଛନ୍ତି ଅଭିଜିତ ଓ ନିବେଦିତା। ଗୀତିକାର ଅରୁଣ ମନ୍ତ୍ରୀ। ସଙ୍ଗୀତ ଶାନ୍ତିରାଜ ଖୁସଲା।

କାର୍ଯ୍ୟକ୍ରମର ଶେଷ ଗୀତଟି ଗୁଣ୍ଡା କଥାଚିତ୍ରରୁ ଦ୍ୱୈତକଣ୍ଠଦାନ କରିଛନ୍ତି ରତିକାନ୍ତ ଶତପଥୀ ଓ ତପୁ ମିଶ୍ର। ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ଦେଇଛନ୍ତି ଦୀପକ କୁମାର ବେହେରା।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ଏମ୍ଏସ୍ ଗୋପାଳ କୃଷ୍ଣନଙ୍କ ଭାୟୋଲିନ୍ ବାଦନ ରାଗ ବିଲ୍ହାରୀ ବିଭିନ୍ନ ବାଦ୍ୟଯନ୍ତ୍ରରେ ସଙ୍ଗତ କରିଛନ୍ତି ଭାୟୋଲିନ୍ରେ ଏମ୍ ନର୍ମଦା ମୃଦଙ୍ଗମରେ ମନ୍ନରଗୁଡ଼ି ଏ ଈଶ୍ୱରନ୍ ଘଟମରେ ଭି ସୁରେଶ ଓ ତମ୍ବୁରାରେ ଏସ୍ ଭେଙ୍କଟରମଣ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ପଣ୍ଡିତ ଏମ୍ଏସ୍ ଗୋପାଳକୃଷ୍ଣନଙ୍କ ଭାୟୋଲିନ୍ ବାଦନ। ରାଗ ଥିଲା ବିଲାହାରୀ ଓ ପୂର୍ବୀ କଲ୍ୟାଣୀ।

0: 17 category 8 boxers advanced to the finals today. However, 4 Indian boxers had to settle for bronze medals after losing their semi-final bouts today. In the boys under 15 category, India 6 boxers have advanced to the finals, while 7 others settled for bronze medals yesterday. And that is the end of this news bulletin.
1: ଇଂରାଜୀରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବଲାଙ୍ଗୀର ଚଳିତ ଅଧିବେଶନର ସମାପ୍ତି ପୂର୍ବରୁ କହି ରଖୁଛୁ ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ମୁଖ୍ୟାଂଶ। ଆଗାମୀକାଲି ଓଡ଼ିଆ ଭକ୍ତିଗୀତ ଶୁଣିବେ ସକାଳ 6:05 ଆରାଧନା କାର୍ଯ୍ୟକ୍ରମରେ, 7:25 ଓ ସନ୍ଧ୍ୟା 6:10। ସକାଳ 6:30 ଆଜିର ଭାବନାରେ ରହିଛି ପ୍ରଜ୍ଞାପୁରାଣ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 447ତମ ଭାଗ ପ୍ରଚାର କରିବୁ 6:35। 7:35 ଶୁଣିବେ ଚାଷର ହାଲ, ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର 284ତମ ଭାଗ ପ୍ରଚାର କରିବୁ 7:40। ପାରମ୍ପରିକ ଗୀତରେ ଛାନ୍ଦ ରହିଛି 7:50 ଓ ଅପରାହ୍ନ 5:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 8:30। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 8:45 ଓ 10:00। ଶୁଣିଲେ ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ମୁଖ୍ୟାଂଶ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ 11:11। ଏଇଠି ଶେଷ କରୁଛୁ ଆଜିର ଚଳିତ ଅଧିବେଶନ। ଆଗାମୀକାଲି ପ୍ରାତଃ 5:53 ଆମେ ପୁଣି ଉପସ୍ଥିତ ହେବୁ ନୂତନ କାର୍ଯ୍ୟକ୍ରମ ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।